ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଶତାବ୍ଦ ବୈଶାଖ ମାସ 28 ଦିନ, ଇଂରାଜୀ 2026 ମସିହା ମେ ମାସ 18 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଗୁଡ଼ିରେ ସମୟ ସକାଳ 5:58।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରର କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଶିଳ୍ପୀ ନମିତା ଅଗ୍ରୱାଲ ଗାଇଥିବା ଭକ୍ତିଗୀତଟି, କଣ୍ଠରେ ବସନ୍ତରାଜ ସାମଲଙ୍କ ରଚନା।

0: ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଉପସ୍ଥାପନା କରିଛନ୍ତି ଅସୀମାନନ୍ଦ ସରସ୍ୱତୀ।

ନିଷ୍କାମ ଭାବରେ ସେବା କରିବାରେ ଯେଉଁ ଫଳ ଥାଏ ତାହା ଭଗବାନଙ୍କୁ ସନ୍ତୁଷ୍ଟ କରେ। ଭଗବାନ ଆଉ କେଉଁଠି ଥାଆନ୍ତୁ ବା ନଥାନ୍ତୁ, ସେ ମଣିଷର ଆନ୍ତରିକ ସେବା ଓ ଭକ୍ତିରେ ହିଁ ଥାଆନ୍ତି। ସେଥିପାଇଁ ତ ଆମ ପୁରାଣ ଶାସ୍ତ୍ର ବାରମ୍ବାର କହିଛନ୍ତି, ମାନବ ସେବା ହିଁ ମାଧବ ସେବା। ମାନବ ସେବା ଭିତରେ ଆସେ ବାପା ମାଆଙ୍କ ସେବା। ଆମ ପୁରାଣ ଶାସ୍ତ୍ର କହିଛନ୍ତି, ପିତୃଦେବ ଭବ ମାତୃଦେବ ଭବ ଇତ୍ୟାଦି। ସେଥିପାଇଁ ତ କୁହାଯାଇଛି, ପିତାମାତା ଠାରୁ ବଡ଼ ଦେବତା କିଏ ସ୍ୱର୍ଗ ରାଇଜେ ନାହିଁ, ତାଙ୍କରି ଆଶିଷ ଲୋଡ଼ା ଏକାସିନା ଦିନେ ବଡ଼ ହେବା ପାଇଁ। ସେଥିପାଇଁ ପୁରାଣରେ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ପିତୃସତ୍ୟ ପାଳନ କରି 14 ବର୍ଷ ବନଗମନ କରିଥିଲେ। ସେହିପରି ପୁଣ୍ଡରୀକ ନାମକ ଜଣେ ପିଲା ମାତାପିତାଙ୍କ ସେବା କରି ଭଗବାନଙ୍କୁ ଲାଭ କରିଥିଲା। ପୁଣ୍ଡରୀକ ମାତାପିତାଙ୍କର ସେବାରେ ନିଜକୁ ବ୍ରତି କରିଦେଇଥିଲେ, ଏମିତିକି ମାତାପିତାଙ୍କ ସେବା ଛାଡ଼ି କେଉଁଆଡ଼େ ଯାଉନଥିଲେ। ସେ ଅନନ୍ୟ ଭାବରେ ପିତାମାତାଙ୍କ ସେବା କରୁଥିଲେ। ସକାଳୁ ଶଯ୍ୟାତ୍ୟାଗ କରି ପୁଣ୍ଡରୀକ ପିତାମାତାଙ୍କ ସେବା କରେ, ମାତାପିତାଙ୍କୁ ସ୍ନାନ କରାଇ ତାପରେ ତାଙ୍କୁ ଖାଇବାକୁ ପିଇବାକୁ ଦିଏ, ପରେ ଶୁଆଇ ଦିଏ। ଏସବୁ କାମ ସରିଲା ପରେ ପୁଣ୍ଡରୀକ ନିଜେ ଖାଏ। ଥରେ ସେ ପିତାମାତାଙ୍କ ସେବା କରୁଥିବା ସମୟରେ ସ୍ୱୟଂ ଭଗବାନ ପୁଣ୍ଡରୀକକୁ ଦେଖା କରିବା ପାଇଁ ଆସି ତାର କୁଡ଼ିଆରେ ପହଞ୍ଚିଲେ। ସେତେବେଳେ ପୁଣ୍ଡରୀକ ପିତାମାତାଙ୍କୁ ଶୁଆଇ ଦେଉଥାଏ। ଭଗବାନ ଦ୍ୱାରଦେଶରେ ଠିଆ ହୋଇ କହିଲେ, ପୁଣ୍ଡରୀକ ମୁଁ ଭଗବାନ ଆସିଛି ତୋତେ ଦେଖା କରିବା ପାଇଁ। ପୁଣ୍ଡରୀକ ପଛକୁ ଚାହିଁପାରିଲା ନାହିଁ, କାରଣ ତାର ଗୋଟିଏ ଜଙ୍ଘ ଉପରେ ବାପାଙ୍କର ଓ ଆଉ ଗୋଟିଏ ଜଙ୍ଘ ଉପରେ ମାଆଙ୍କର ମୁଣ୍ଡ ରହିଥିଲା। ପୁଣ୍ଡରୀକ ଭଗବାନଙ୍କ ଡାକ ଶୁଣି କହିଲା, ଯଦି ଭଗବାନ ଆସିଛନ୍ତି ଟିକେ ଅପେକ୍ଷା କରନ୍ତୁ, ମୋର ମା ବାପା ଶୋଇଛନ୍ତି, ମୁଁ ତାଙ୍କୁ ଶୁଆଇ ସାରିଲେ ଆପଣଙ୍କୁ ଭେଟିବି, ସେ ପର୍ଯ୍ୟନ୍ତ ଟିକେ ଅପେକ୍ଷା କରନ୍ତୁ। ଭଗବାନ କହିଲେ, ପୁଣ୍ଡରୀକ ମୋତେ ପାଇବା ପାଇଁ ମୁନି ଯୋଗୀ ଋଷି ତପସ୍ୱୀ ବହୁ ବର୍ଷ ଧରି ପୂଜା ଆରାଧନା ଧ୍ୟାନ ଆଦି କରିଆସୁଛନ୍ତି, ତଥାପି ମୋର ଦେଖା ପାଉନାହାନ୍ତି। ଅଥଚ ତୁମ ପାଖକୁ ମୁଁ ଆଜି ଆସିଛି, ତୁମେ ମୋର ଦର୍ଶନ ପାଇଁ ବ୍ୟାକୁଳିତ ହେଉନାହୁଁ। ପୁଣ୍ଡରୀକ କହିଲା, ପ୍ରଭୁ ମୁଁ ତ ଆପଣଙ୍କୁ ଡାକି ନାହିଁ, ବରଂ ଆପଣ ଛାଏଁ ଆସିଛନ୍ତି। ଆପଣ ମୋ ପାଖକୁ ଆସିବା ପଛରେ ଯେଉଁ କାରଣଟି ରହିଛି ତାହା ହେଉଛି, ମୁଁ ବାପା ମାଆଙ୍କର ସେବା କରୁଛି, ଆଉ ମୁଁ ତ ଏବେ ସେହି ବାପା ମାଆଙ୍କର ସେବା କରୁଛି, ତାଙ୍କୁ ଛାଡ଼ି କିପରି ଯିବି। ଏଇ ଇଟାଟି ନିଅନ୍ତୁ, ସେଠାରେ ନିରବରେ ବସିଥାନ୍ତୁ, ମୁଁ ସେବା ସାରିଲେ ଆପଣଙ୍କୁ ଭେଟିବି। ଏବେ କଥା ହେଲେ ବାପା ମାଆଙ୍କର ନିଦକାଳେ ଭାଙ୍ଗିଯିବ। ପୁଣ୍ଡରୀକ ଦେଇଥିବା ଇଟା ଉପରେ ଭଗବାନ ବସି ରହିଲେ।

ପୁଣ୍ଡରୀକ କହିଲେ, କ'ଣ ମୋ ବାପା ମାଆଙ୍କ ସେବାରେ ଏତେ ପୁଣ୍ୟ ଅଛି ଯାହାଫଳରେ ଆପଣ ବିନା ଡାକରାରେ ଆସି ମୋ ପାଖରେ ପହଞ୍ଚିଗଲେ? ତାହେଲେ ଏବେ କୁହନ୍ତୁ, ମୁଁ ବାପା ମାଆଙ୍କ ସେବା ଛାଡ଼ି କିପରି ଆପଣଙ୍କ ପାଖକୁ ଯିବି? ଭଗବାନ ପୁଣ୍ଡରୀକଙ୍କର ସେବାରେ ସନ୍ତୁଷ୍ଟ ହୋଇଗଲେ, କହିଲେ, ପୁଣ୍ଡରୀକ, ମୁଁ ତୁମ ପିତାମାତାଙ୍କ ସେବାରେ ସନ୍ତୁଷ୍ଟ, ଆଉ ତାଙ୍କରି ଭିତରେ ହିଁ ମୁଁ ରହିଛି, ଏବେ କ'ଣ ମାଗିବାର ଅଛି ମାଗ। ପୁଣ୍ଡରୀକ କହିଲେ, ପ୍ରଭୁ, ମୋର ମାଗିବାର କିଛି ନାହିଁ, କେବଳ ବାପା ମାଆଙ୍କ ସେବାରେ ମୋ ଜୀବନ ଅତିବାହିତ ହୋଇଯାଉ। ଭଗବାନ ତଥାସ୍ତୁ କହି ଅନ୍ତର୍ଧ୍ୟାନ ହୋଇଗଲେ। ବାସ୍ତବରେ ଆଜିକାଲି ଆମେ ବାପା ମାଆଙ୍କ ସେବା କରିବାକୁ କୁଣ୍ଠିତ ହେଉ, କିନ୍ତୁ ତାଙ୍କର ସମାଧି ପାଖରେ ଖୁବ୍ ଆଡ଼ମ୍ବରରେ ପୂଜା ଅର୍ଚ୍ଚନା କରୁ, ସ୍ମୃତି ଦିବସକୁ ପାଳନ କରିଚାଲୁ, ସ୍ମୃତିଚାରଣ ସଭାରେ ତାଙ୍କୁ ବହୁ ଭାବି ନେଉ, ଫଟୋ ପାଖରେ ସାଜସଜା କରି ଚମକାଇ ଦେଉ, କିନ୍ତୁ ଜୀବନ୍ତ ବେଳେ ଦେହ ଖରାପ ସମୟରେ ବିରକ୍ତି ହେଉ। ଏମିତି ସେବାରେ କି ଫଳ ଥାଏ? ଏହା ହେଉଛି ମଣିଷ ଭିତରର ବ୍ୟଭିଚାରିଣୀ ଭକ୍ତି।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଗଙ୍ଗା କୂଳରେ ମୁନିମାନଙ୍କ ମେଳରେ ରାଜା ପରୀକ୍ଷିତ ଥିବାବେଳେ ଶୁକଦେବ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ପୂଜା କଲେ। ତାଙ୍କର ବିଶ୍ୱାସ ହେଲା ମରଣ କାଳରେ ଶୁକଙ୍କ ସଙ୍ଗ ପାଇ ଏ ଭବସାଗର ପାରି ହୋଇଯିବେ। ଜୀବନ ଯିବା କାଳରେ କ'ଣ ଶୁଣିବେ, କାହାକୁ ଚିନ୍ତିବେ, କ'ଣ ଭଜନ କରିବେ, ସେହି କଥା କହିବାକୁ ଅନୁରୋଧ କଲେ ଶୁକମୁନିଙ୍କୁ। ଏହା ହିଁ ଥିଲା ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର କଥାବସ୍ତୁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଘାସ ଦମନ ପାଇଁ ମାଟିରୁ ଜାତ ପୋକର, ଅଣ୍ଡା ଓ ଶୁକର ଦମନ ପାଇଁ ବର୍ତ୍ତମାନ ଖରାଟିଆ ଚାଷ କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅମଳ ହୋଇଥିବା ଧାନ, ଚିନାବାଦାମ, ମୁଗ ଏବଂ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଖରା ସମୟରେ ବାହାରକୁ ବାହାରୁଥିଲେ ଓଦା ଗାମୁଛା କିମ୍ବା ଛତା ବ୍ୟବହାର କରନ୍ତୁ। ଠିକ୍ ସମୟରେ ପାଣି ପିଅନ୍ତୁ। ଜମିର ପ୍ରକାର, ମାଟିର ଉର୍ବରତା ଓ ଜଳସେଚନର ସୁବିଧାକୁ ବିଚାରକୁ ନେଇ ଖରିଫ ଫସଲ ପାଇଁ ଯୋଜନା ପ୍ରସ୍ତୁତି କରନ୍ତୁ। ଅଧିକ ଗରମ ସମୟରେ ଜମିରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ବୃଦ୍ଧି ହୋଇପାରିବ। ଫଳ ବଗିଚାରେ ନିୟମିତ ଜଳସେଚନ କରନ୍ତୁ। ଗଛ ମୂଳରେ ନଡ଼ା, ଶୁଖିଲା ପତ୍ର, କରତଗୁଣ୍ଡ ଆଦି ଦ୍ୱାରା ଜୈବିକ ଆଚ୍ଛାଦନ ସହ ବୁନ୍ଦା ଜଳସେଚନର ବ୍ୟବସ୍ଥା କରନ୍ତୁ। ଚାଷୀଭାଇମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ପାଣି ଥିବା ସ୍ଥାନ ନିକଟରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ଯଦି କୌଣସି ସୁରକ୍ଷିତ ସ୍ଥଳ ଉପଲବ୍ଧ ନଥାଏ, ତେବେ ଖୋଲା ଜାଗାରେ ତଳକୁ ବସି 2ଟି ପାଦକୁ ଏକାସାଥରେ ରଖନ୍ତୁ, ଯେପରିକି ଶରୀରର ସବୁଠାରୁ କମ୍ ଅଂଶ ମାଟି ସହିତ ଲାଗି ରହିବ। ଧାନ ସାଇତି ରଖିଥିବା ବସ୍ତା କିମ୍ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ ଫସ୍ଫାଇଡ୍ ଟାବ୍ଲେଟ୍ 1 ଟନ୍ ଧାନ ପିଛା 3ଟି, ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହାପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରିକି କିଛି ଫାଙ୍କା ଜାଗା ନ ରୁହେ। ଯଦି କୋଠରୀର ସନ୍ଧି ଜାଗା କିମ୍ବା କବାଟ ଫାଙ୍କା ଜାଗା ଥାଏ, ତେବେ କାଦୁଅ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। ଏହିପରି 7ରୁ 10 ଦିନ ପର୍ଯ୍ୟନ୍ତ କୋଠରୀର ବସ୍ତା ମୁହଁ ଭଲ ଭାବରେ ବନ୍ଦ କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ମାଟି ଶୁଖିଲା ରଖନ୍ତୁ ନାହିଁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ ପ୍ରୟୋଗ କରନ୍ତୁ। ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42, ଇୟର୍ଲି କମ୍ପୋଜିଟ୍, MEH 114, MEH 133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। 1 ଏକର ଜମି ପାଇଁ 10ରୁ 12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ନକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ବୁଧାରେ 2ଟି ହିସାବରେ ଏକର ପ୍ରତି 50ରୁ 75 ହଜାର ଗଛ ଲଗାନ୍ତୁ।
0: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଏବଂ ମାଲ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝି ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି ଏକ

0: ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ନେଇ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଆଣ୍ଡାମାନ ଦ୍ୱୀପପୁଞ୍ଜ ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା 4ଟି ଇଂରାଜୀ ଅକ୍ଷର ସମାହାର, ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ 4ଟି ମାଧ୍ୟମରେ ହୋଇଥାଏ। ପ୍ରଥମରେ, ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା। ଦ୍ୱିତୀୟରେ, ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା। ତୃତୀୟରେ, ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା। ଓ ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି 4ଟି ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ, ନିରାପଦ ଯୌନ କ୍ରିୟା। ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ। ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି, ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ, ରକ୍ତ ଗ୍ରହଣ। ଏଲାଇସା ବା ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ, ଇଞ୍ଜେକ୍ସନ୍ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ। ଗୋଟିଏ ଇଞ୍ଜେକ୍ସନ୍ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର୍, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ, ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ। ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ। କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ, ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ସପ୍ତାହ ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ। କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି, ତାହେଲେ ସଂକ୍ରମଣର 3 ମାସରୁ 6 ମାସ ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି

0: କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117, 2331-4444, 2331-4481 and 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛନ୍ତି। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 wicket ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ ସମାନ ସଂଖ୍ୟକ ଓଭରରେ 8 wicketରେ 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 wicketରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇର ଏମ୍ଏଚ୍ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର୍ ଷ୍ଟାର୍। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ।

ଆପଣମାନେ ଲକ୍ଷ୍ୟ କରୁଥିବେ, ଶିକ୍ଷା ହେଉଛି ଏକ ଏଭଳି ଜିନିଷ ଯିଏକି ଛୋଟବେଳୁ ବଡ଼ ପର୍ଯ୍ୟନ୍ତ, ରୋଜଗାର ପର୍ଯ୍ୟନ୍ତ ସବୁ ସ୍ତରରେ ତାର ଆବଶ୍ୟକତା ପଡ଼ିଥାଏ। ତେଣୁ ଆମର ଏଇ ଭାରତବର୍ଷରେ କି ଅନାଦି କାଳରୁ ଗୁରୁ ଶିଷ୍ୟ ପରମ୍ପରା ଆଜି ବି ରହିଆସିଛି। ପୁରୁଣା ପୁରାତନ ସମୟରେ ବନବିଦ୍ୟାଳୟ ସବୁ ଥିଲା, ମୁନି ଋଷିମାନେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇ ରାଜ୍ୟର ଦେଶର ସର୍ବାଙ୍ଗୀନ ଉନ୍ନତି ସାଧନ କରିପାରୁଥିଲେ। ଆଜି ଶିକ୍ଷା ବ୍ୟବସ୍ଥା ଯାହା ବି ହେଉନା କାହିଁକି ସେଇ ଗୁରୁ ଶିଷ୍ୟ ପରମ୍ପରାରେ ହିଁ ଚାଲିଛି। ପ୍ରତ୍ୟେକ ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ସେମାନଙ୍କୁ କିଭଳି ଭାବରେ ଆମେ ଗଢ଼ି ତୋଳିବା ଏବଂ ସେମାନେ କିଭଳି ଭାବରେ ତାଙ୍କର ସର୍ବାଙ୍ଗୀନ ବିକାଶ ଘଟାଇ ପାରିବେ, ସେ ଦିଗରେ ପିତାମାତା ଏବଂ ଗୁରୁଜୀ ଗୁରୁମା ସମସ୍ତେ ଲାଗିଥାନ୍ତି। ତେବେ ଶିକ୍ଷା କ୍ଷେତ୍ରର ଯେଉଁ ବ୍ୟବସ୍ଥା ରହିଛି, ସେହି ଭିତରେ ମେଟ୍ରିକ ପରୀକ୍ଷା ବା ଦଶମ ଶ୍ରେଣୀର ପରୀକ୍ଷା ହେଉଛି ବେଶ ଗୁରୁତ୍ୱପୂର୍ଣ୍ଣ। ଅନେକ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସମସ୍ତେ ଲାଗି ପଡ଼ିଥାନ୍ତି କିଭଳି ଭାବରେ ଦଶମ ଶ୍ରେଣୀର ପରୀକ୍ଷା ଭଲ ହେଉ ଏବଂ ପିଲାମାନେ କେମିତି ଭଲରେ ଭଲରେ ତାଙ୍କର ଭବିଷ୍ୟତ ଜୀବନ ଗଢ଼ିବା ପାଇଁ ଏଇ ଦଶମ ଶ୍ରେଣୀ ପରୀକ୍ଷାକୁ ଠିକ୍ ଭାବରେ କରନ୍ତୁ। ସେହିଭଳି ଅନେକ ବିଦ୍ୟାଳୟ ସବୁ ରହିଛି, ଯେଉଁ ବିଦ୍ୟାଳୟମାନଙ୍କରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ରହିଛନ୍ତି ତାଙ୍କର ଦିନରାତିର ପରିଶ୍ରମରେ ଗୋଟେ ଗୋଟେ ବିଦ୍ୟାଳୟରେ 100% ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତୁ, ସେହିଭଳି ଆମେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସାକ୍ଷାତ

0: କରିବା। ତାଙ୍କ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷା ଫଳ ହେଇଛି 2026 ଦଶମ ଶ୍ରେଣୀ ପରୀକ୍ଷାରେ। ଆସନ୍ତୁ ତାଙ୍କ ମୁହଁରୁ ଦୀପଦ ଶୁଣିବା। ନମସ୍କାର।
1: ନମସ୍କାର, ମୁଁ ଶ୍ରୀମତୀ ରଶ୍ମିରେଖା ଷଡ଼ଙ୍ଗୀ। ମୁଁ ଭଞ୍ଜପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ଭାବରେ କାର୍ଯ୍ୟ କରୁଛି। ଖୁସିର ଦିନ ଯେ ଆଜି ଆମେ ବିଦ୍ୟାଳୟର ଦଶମ ଶ୍ରେଣୀର ଯେଉଁ ପରୀକ୍ଷା ଫଳ ପାଇଥିଲା ତା ଭିତରୁ ଜଣେ ଆମର ଅଂଶୁମାନ କୁମାର ନାୟକ ଭାଇ ଆମର A1 ପାଇଛନ୍ତି, ଆଉ A2 ଆମର 4 ଜଣ ପାଇଛନ୍ତି, 7 ଜଣ B1, 6 ଜଣ B2 ଏବଂ 3 ଜଣ C ପାଇଛନ୍ତି। ଅର୍ଥାତ୍ ଆମର ମୋଟାମୋଟି ଦେଖିବାକୁ ଗଲେ 21 ଜଣ ଭାଇ ଭଉଣୀ ଦେଇଥିଲେ ପରୀକ୍ଷା। ଫାର୍ଷ୍ଟ କ୍ଲାସ୍ ପାଇଛନ୍ତି 8 ଜଣ, 3 ଜଣ ସେକେଣ୍ଡ କ୍ଲାସ୍ ପାଇଛନ୍ତି। ତେଣୁ 2019 ଠାରୁ ଆମ ବିଦ୍ୟାଳୟର 100% କୃତକାର୍ଯ୍ୟ ହେଉଛନ୍ତି ଶିଶୁ ଭାଇ ଭଉଣୀ ମାନେ, ଯୋଉଟା କହିଲେ କି ଗୁରୁଜୀ ଗୁରୁମାଙ୍କର ପ୍ରଚେଷ୍ଟା। ଗୁରୁଜୀ ଗୁରୁମା ସବୁ ପିଲାମାନଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି। ସମସ୍ତେ ଖୁବ୍ ସୁନ୍ଦର ଭାବରେ ଆମର ଭାଇ ଭଉଣୀମାନେ ପାଠ ପଢ଼ୁଥିଲେ, ଆମେ ଯାହା ତାଙ୍କୁ କହୁଥିଲୁ ଆମ ନିର୍ଦ୍ଦେଶ ମାନିକରି ସେମାନେ ପଢ଼ୁଥିଲେ। ଆମେ ପ୍ରକୃତରେ କହିବାକୁ ଗଲେ ଗୁରୁଜୀ ଗୁରୁମା ନୁହେଁ, ଆମେ ତାଙ୍କର ଗାଇଡ। ତେଣୁ ସେଇ ଗାଇଡେନ୍ସରେ ପିଲାମାନେ ପଢ଼ିଲେ ଏବଂ ଆମକୁ ଯେଉଁ ସଫଳତା ଦେଲେ ଆମେ ବହୁତ ଖୁସି। ଆମ ବିଦ୍ୟାଳୟର ନାଁ ରଖିଛନ୍ତି, ତେଣୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଗକୁ ସେମାନେ କେମିତି ଛୁଟି ସମୟଟା ବିତେଇବେ ତାଙ୍କୁ ମଧ୍ୟ କିଛି ମାର୍ଗଦର୍ଶନ ଦିଆଗଲା। ତେଣୁ ସବୁ ପିଲାମାନେ ଛୁଟିରେ ଛୁଟିଟାକୁ ବରବାଦ ନ କରି ପ୍ରତ୍ୟେକ ମୁହୂର୍ତ୍ତ, ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ, ସେଇ ମୁହୂର୍ତ୍ତକୁ ଆଜି ପର୍ଯ୍ୟନ୍ତ ସେମାନେ ମାନି ଆସିଛନ୍ତି। ଆଶା କରୁଛି ଆଗକୁ ମଧ୍ୟ ମାନିବେ। ଭଗବାନଙ୍କ କୃପା ସବୁବେଳେ ତାଙ୍କ ଉପରେ ରହିଥାଉ, ସେମାନେ ଉତ୍ତର ଉତ୍ତର ଉନ୍ନତି କରନ୍ତୁ। ଯେତେ ଉପରକୁ ଯିବେ ଆମେ ସେତେ ଖୁସି ହେବୁ, ଆମ ବିଦ୍ୟାଳୟର ନାଁ ରହିବ।
0: ବର୍ତ୍ତମାନ ଗ୍ରୀଷ୍ମ ଅବକାଶ ଛୁଟି ପଡ଼ିଗଲାଣି, ତେବେ ଏହି ଅବସରରେ ଛାତ୍ରଛାତ୍ରୀମାନେ କେମିତି କ'ଣ ତାଙ୍କର ଜୀବନଚର୍ଯ୍ୟା ସହିତ ଶିକ୍ଷାକୁ ଆଗେଇବେ ସେ ସମ୍ପର୍କରେ?
1: ଯେଉଁ ପିଲାମାନେ ଆମର ଅରୁଣରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ଅଛନ୍ତି ପିଲାମାନେ, ସେମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ ହେଉଛି। ସେମାନେ ଆମର ଅନଲାଇନ୍ କ୍ଲାସ୍ରେ ଯେଉଁ ପାଠଟା ପଢ଼ୁଛନ୍ତି ତାକୁ ସେମାନେ ଆଣିକରି ମଝିରେ ମଝିରେ ଖାତା ଆମକୁ ଦେଖେଇ ଦେଇକରି ଯାଉଛନ୍ତି। ତେଣୁ ଛୁଟିଟା ଛୁଟି ବୋଲିକରି ଭାବିଲେ ଚଳିବନି, ଆମ ପାଠକୁ ଆମେ କେମିତି ଜାରି ରଖିବା ଆଗକୁ ସେଇଟାକୁ ଆମକୁ ଲକ୍ଷ୍ୟ ରଖିବାକୁ ହେଉଛି। ଯେଉଁ ପିଲାମାନେ ଏବେ ମନେ କରନ୍ତୁ ପ୍ରଥମରୁ ଦ୍ୱିତୀୟ ଗଲେ, ଦ୍ୱିତୀୟରୁ ତୃତୀୟ ଗଲେ, ସମସ୍ତଙ୍କର ଶ୍ରେଣୀରେ ସେମାନଙ୍କର କ୍ଲାସ୍ ପ୍ରମୋସନ ହେଲା, ସେମାନଙ୍କର ଏବେ ନୂଆ ନୂଆ ବହି, ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ନୂତନ ବହି ପ୍ରକାଶିତ ହୋଇଛି। ତ ନୂତନ ବହି ସରକାର ସବୁ ମାତ୍ରାରେ ଆମକୁ ଯୋଗାଇ ଦେଇନାହାନ୍ତି। ଗୋଟେ ଆପ୍ ଆସିଛି 1-10, ତ ସେଇ ଆପ୍ରେ ଆମେ ସମସ୍ତେ ମୋବାଇଲରେ ଡାଉନଲୋଡ଼ କରିଦେଇଛୁ ପ୍ରଥମରୁ ଅଷ୍ଟମ ବହି ଗୁଡ଼ିକ। ତ ଶିଶୁମାନଙ୍କୁ ମଧ୍ୟ ଦିଆହେଇଛି ସେଇ କନେକ୍ସନ୍ଟା, ତ ସେଇ ଲିଙ୍କ୍ରେ ସେମାନେ ହୁଏତ ପାଇପାରୁନାହାନ୍ତି। ତେଣୁ ଆମର ଯେଉଁ ସ୍କୁଲ ମଝିରେ ଆମର ରୋଷ୍ଟର ଚାଲିଛି ଏବେ ଛୁଟିରେ, ତ ଯେଉଁ ପିଲାମାନେ ଜାଣିପାରୁନାହାନ୍ତି ବୁଝିପାରୁନାହାନ୍ତି ସେମାନେ ଆସିକିରି ଆମକୁ ବିଦ୍ୟାଳୟରେ ପଚାରିକିରି ଯାଇପାରିବେ। ଆମେ ପୁରା 3 ଘଣ୍ଟା ବିଦ୍ୟାଳୟରେ ରହୁଛୁ ସମସ୍ତ ଗୁରୁଜୀ ଗୁରୁମା, ତେଣୁ ସେମାନେ ଯଦି ଆସିବେ, ଆସିକି ଆମଠୁ ବୁଝିକିରି ଯିବେ ଆମେ ବି ଖୁସି ହେବୁ, ତାଙ୍କର ଯେଉଁ ଡାଉଟ୍ଟା ଥିଲା ସେଟା ବି କ୍ଲିୟର ହେବ। ତେଣୁ ଆମର ଯେଉଁ ଜୁନ୍ ପରେ ଯେଉଁ 18 ପରେ ସ୍କୁଲ ଖୋଲିବ ସେଇ ଭିତରେ ଆମେ ଆଉ କେବେ ବି ସମୟଟାକୁ ବରବାଦ କରିବୁନି। ତେଣୁ ସେ ବିଦ୍ୟାଳୟକୁ ରେଜଲ୍ଟଟା ଆମର ପରିଶ୍ରମ, ଛୁଆମାନଙ୍କ ପରିଶ୍ରମ ଉପରେ ହିଁ ନିର୍ଭର କରେ। ମୁଁ ଅଭିଭାବକ ଅଭିଭାବିକାମାନଙ୍କୁ ମଧ୍ୟ ଅନୁରୋଧ ରଖୁଛି, ଖରା ଛୁଟି ସମସ୍ତଙ୍କୁ ଗ୍ରୀଷ୍ମ ଅବକାଶ ଦିଆହେଇଛି, କିନ୍ତୁ ଗ୍ରୀଷ୍ମ ଅବକାଶ ବୋଲି ଦିନସାରା ଆମେ ପିଲାମାନଙ୍କୁ ବୁଲିବାକୁ ଦେବାନି, ବାସ୍ ଦିନସାରା ଆମେ କହିବାନି ବସିକି ପାଠ ପଢ। ତେଣୁ ସେମାନଙ୍କର ମାନସିକତାକୁ ଦେଖିକିରି କାମ କରିବା, ସୁସ୍ଥ ଖାଦ୍ୟ ଦେବା, ଆଉ କିଛି ସମୟ ପାଠ ପଢ଼ିବାକୁ ଦେବା, ପାଣି ଯଥେଷ୍ଟ ପିଇବାକୁ କହିବା, ଯେଉଁ ଜିନିଷଟା ସେମାନେ ବୁଝିପାରୁନାହାନ୍ତି ନିଜେ ବୁଝିବା ପାଇଁକିରି ଚେଷ୍ଟା କରିବା। ଯଦି ବୁଝାଇ ନ ପାରିବେ ତେବେ ବିଦ୍ୟାଳୟ ଖୋଲା ଅଛି, ଆପଣମାନଙ୍କୁ ସ୍ୱାଗତ।
0: ରଶ୍ମିରେଖା ଷଡ଼ଙ୍ଗୀ, ଆପଣଙ୍କ ବିଦ୍ୟାଳୟରେ ପିଲାମାନେ କିଭଳି ଭାବରେ ଶତ ପ୍ରତିଶତ ପରୀକ୍ଷା ଫଳ କରିଛନ୍ତି ସେ ସମ୍ପର୍କରେ ତଥା ଗ୍ରୀଷ୍ମ ଅବକାଶ ସମୟରେ ପିଲାମାନେ କେମିତି ନିଜର ଯତ୍ନ ନେବେ, କେମିତି ପାଠ ପଢ଼ିବେ ସେ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

ଶ୍ରୋତାବନ୍ଧୁ, ମନରେ ଟିକେ ଶାନ୍ତି ଆଣିଦେବା ପାଇଁ ହରିନାମ ତଥା ମହାମନ୍ତ୍ର ବେଶ ଶାନ୍ତି ଦେଇଥାଏ। ଆପଣମାନେ ଲକ୍ଷ୍ୟ କରୁଥିବେ, ଆମ ସମାଜରେ ବିଭିନ୍ନ ସ୍ଥାନରେ ଏହି ହରିନାମ ସଂକୀର୍ତ୍ତନ ତଥା ଅଷ୍ଟମ ପହରୀ, ଷୋଳ ପହରୀ, ଚବିଶ

ଆହୁରି ଇତ୍ୟାଦି ହେଇଥାଏ। କାରଣ ଏଇ ଅବୁଝା ମନକୁ ବୁଝେଇବା ପାଇଁ ମହାପ୍ରଭୁଙ୍କର ନାମ ଜପ କରିବା, ତାଙ୍କର ଗୁଣକୀର୍ତ୍ତନ କରିବା ଏବଂ ମହାମନ୍ତ୍ର ଜପ କରିବା ହିଁ ଆମ ପାଇଁ ସବୁଠାରୁ ଏକ ଉତ୍ତମ ମାର୍ଗ। ଅନେକ ଅଛନ୍ତି ଯେତେ ରୋଜଗାର କଲେ ବି ସେମାନେ ଅସୁବିଧାରେ ରହୁଛନ୍ତି, ଏମିତି ବି ଅଛନ୍ତି ମାନସିକ ଅଶାନ୍ତି ତାଙ୍କ ଭିତରେ ସବୁବେଳେ ଘାରୁଛି। ତେଣୁ

0: ସବୁବେଳେ ଘାରୁଛି, ତେଣୁ ଏଇ କଳିଯୁଗରେ ମହାମନ୍ତ୍ର ହିଁ ଆମକୁ ଶାନ୍ତି ଆଣିଦେବ। ତେବେ ଆସନ୍ତୁ, ଯେଉଁମାନେ ଏଇ ମହାମନ୍ତ୍ରକୁ ଜପ କରୁଛନ୍ତି ଏବଂ କୀର୍ତ୍ତନ କରୁଛନ୍ତି, ମହାପ୍ରଭୁଙ୍କର ନାମରେ ନିଜକୁ ଉତ୍ସର୍ଗ କରିଛନ୍ତି, ସେଭଳି ହେଉଛନ୍ତି ଜଣେ ଗୌତମ ସାହୁ। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା ସେ କିଭଳି ଚାରିଆଡ଼େ ବୁଲି ବୁଲି ହରିନାମ ଜପ କରୁଛନ୍ତି ଏବଂ ମହାମନ୍ତ୍ର ଜପ କରି ସଂକୀର୍ତ୍ତନ କରୁଛନ୍ତି।
1: ନମସ୍କାର ଆଜ୍ଞା, ମୋ ନାମ ଗୌତମ ସାହୁ, ମୁଁ ଯୁଗଳ ପଞ୍ଚାୟତର ଜଣେ ବାସିନ୍ଦା, ବେତନଟି ବ୍ଲକ, ମୟୂରଭଞ୍ଜ। ବାପାଙ୍କ ନାମ ଦୀନବନ୍ଧୁ ସାହୁ, ମା ଅନ୍ନପୂର୍ଣ୍ଣା ସାହୁ। ବାପା ଏକ୍ସପାର୍ଟ କରିଯାଇଛନ୍ତି, ଆଜିକୁ 6 ବର୍ଷ ହେଲା। ମା ଅଛନ୍ତି, ଆମେ ତିନି ଭାଇ, ମୁଁ ବଡ଼, ମଝିଆ ଭାଇ ଜଣେ ଘରେ ଅଛନ୍ତି, ଚାଷବାସ ଆମେ କରୁ ସାଥିରେ। ସାନ ଭାଇ ଜଣେ ଚାକିରି କରିଛନ୍ତି, ସେ ବାହାରେ ଅଛନ୍ତି। ଆମର ଯୌଥ ପରିବାର, ଆମେ ସମସ୍ତେ ମିଳିମିଶିକି ରହିଛୁ।
2: ଆପଣଙ୍କର ବର୍ତ୍ତମାନ ବୟସ କେତେ ହବ?
1: ମୋର ବୟସ 45-46 ବର୍ଷ ଭିତରେ।
2: କେତେ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି?
1: ପାଠ ମେଟ୍ରିକ ପଢ଼ିଛି।
2: କୋଉ ହାଇସ୍କୁଲରେ ପାଠ ପଢ଼ୁଥିଲେ?
1: ଯୁଗଳ ହାଇସ୍କୁଲ।
2: ତେବେ ଏଇ ପାଠ ପଢା ସହିତ କିଭଳି ଭାବରେ ଆପଣ ଏଇ କୀର୍ତ୍ତନ ସହିତ ଜଡିତ ହେଇଗଲେ?
1: ମତେ ଗୀତ ବହୁତ ଭଲ ଲାଗେ। ବାପା ଥିଲେ କୀର୍ତ୍ତନ ମାଷ୍ଟର, ଯାତ୍ରା ମାଷ୍ଟର, ହାରମୋନିୟମ ବଜା ବାପା ଜାଣିଥିଲେ। ବାପା ହାରମୋନିୟମ ବଜାନ୍ତି, ଜଣେ ମାଷ୍ଟର ଥିଲେ, ସିଏ ଆମ ଗାଁରେ ଯାତ୍ରା କୀର୍ତ୍ତନ ତାଙ୍କର ଦୁଇଟା ପ୍ରତି ପୁରା ଦକ୍ଷତା ଥିଲା। ସିଏ ଭଲ ଗୀତ ଗାଆନ୍ତି, ହାରମୋନିୟମ ବହୁତ ସୁନ୍ଦର ବଜାନ୍ତି। ତାଙ୍କ ଗୀତ ଶୁଣି ଶୁଣି ଛୋଟବେଳୁ ମୋର ଗୀତ ପ୍ରତି ଗୋଟେ ଆକୃଷ୍ଟ ହେଲା। ମୁଁ ଗୀତ ଗାଇବା ପାଇଁ ଇଚ୍ଛା କଲି। ଯେତେବେଳେ ଗୀତ ମୁଁ ଶିଖିଲି, ପୁଣି ବାପା କହିଲେ ଠିକ୍ ଅଛି, ଗୀତ ତ ଭଲ ଲାଗୁଛି, ଗୀତ ଗାଉଛୁ, ଆଉ ହାରମୋନିୟମ ବଜା ଶିଖିବୁ କି? ହାରମୋନିୟମ ସେତେବେଳେ ଘରେ ନଥିଲା। ତାପରେ ଆମର ଗାଁରେ ଗୋଟେ ହାରମୋନିୟମ ଥିଲା, ସେଇ ହାରମୋନିୟମକୁ ଆଣିକି ଘରେ ମୁଁ ରଖିଲି। ଇଚ୍ଛା ହେଲା, ଭଲ ଲାଗିଲା, ହାରମୋନିୟମ ବଜା ଶିଖିଲି। ହାରମୋନିୟମ, କ୍ୟାସିଓ ସବୁ ବଜା ଜାଣିଛି ମୁଁ। କୀର୍ତ୍ତନ ଆମ ଗାଁରେ ଥିଲା, ସେ ଜେଜେବାପା ଯିଏ ସିଏ ଖୋଳ ବଜାନ୍ତି, ମୃଦଙ୍ଗ ବଜାନ୍ତି, ତେଣୁ ତାଙ୍କ ମୃଦଙ୍ଗ ବଜା ସେ ପାଖଆଖରେ ଭଲ। ଆମ ଗାଁରେ ଗୋଟେ କୀର୍ତ୍ତନ ଦଳ ଥିଲା, ସିନିୟର ଦଳ, ବାପା ଦାଦା ଜେଜେବାପା ଏମାନେ ସବୁ ମିଶି କରୁଥିଲେ। ବୈଶାଖ ମାସରେ ଆମର ବେଢ଼ା କୀର୍ତ୍ତନ ହୁଏ। ଆମ ଗାଁଟା ବଡ଼ ଗାଁ, ପ୍ରାୟ 5-6 ୱାର୍ଡ଼କୁ ନେଇକି ଗୋଟେ ଗାଁ। ଗାଁରେ ଆମର ଗୋପାଳଜୀବ ମଠ ଅଛି, ସେଇଠୁ କୀର୍ତ୍ତନ ଆରମ୍ଭ ହୁଏ। ଗୋପାଳଜୀବ ମଠରେ ଆଣ୍ଠୁଆ ଗୋପାଳ ରାଧାକୃଷ୍ଣ ମୂର୍ତ୍ତି ଅଛି, ତେଣୁ ସେଠୁ ଆମର କୀର୍ତ୍ତନ ହୁଏ। ଗାଁ ସାରା ଆମେ କୀର୍ତ୍ତନ ବୁଲୁ, ବହୁତ ଜାକଜମକ ହୁଏ। ତାପରେ ଆସ୍ତେ ଆସ୍ତେ ମୁଁ କୀର୍ତ୍ତନକୁ ପଶିଲି, କୀର୍ତ୍ତନ ମୋତେ ଭଲ ଲାଗିଲା। ଯାହା ବି ହଉ, ଠାକୁରଙ୍କ ଆଶୀର୍ବାଦରୁ ମୁଁ ଦୁଇଟା ଦଳରେ କୀର୍ତ୍ତନ ମାଷ୍ଟର କୀର୍ତ୍ତନ ଶିଖଉଛି, ଏବଂ ବାହାରକୁ ବି କୀର୍ତ୍ତନ କରିବା ପାଇଁ ଯାଉ। ଏମିତିକି କେଉଁଝର ବି ଆମେ ଯାଇଛୁ, ବାହାର ଡିଷ୍ଟ୍ରିକ୍ଟକୁ ବାଲେଶ୍ୱର ଯାଇଛୁ, ଆମେ ରାଉରକେଲା ବି ଯାଇଛୁ କୀର୍ତ୍ତନ କରିବା ପାଇଁ, ଭୁବନେଶ୍ୱର ଯାଇଛୁ। ଆମେ ରାଉରକେଲା କୀର୍ତ୍ତନ କରିବା ପାଇଁ ଯାଇଥିଲୁ, ଆମର ଦେବାନନ୍ଦ ବାବା, ଆମ ଅଭିରାମ ଭକ୍ତ, ସେ ଆମକୁ ନେଇଯାଆନ୍ତି। ଆମେ ରାଉରକେଲାରେ ଆମ୍ବ ବାଗାନ ଗୋଟେ ଜାଗା ଅଛି, ସେଇ ଜାଗାକୁ ଆମର ଅଭିରାମ ମଠ ଅଛି, ସେଇ ମଠକୁ ଆମେ ପ୍ରତ୍ୟେକ ବର୍ଷ ଯାଉ। ଆମେ 5-6 ବର୍ଷ ସେଠିକି ବି ଆମେ କୀର୍ତ୍ତନ କରିବା ପାଇଁ ଯାଇଛୁ। ଭୁବନେଶ୍ୱରରେ ଆମର ଜଣେ ଲେକ୍ଚରର ବାଣୀ ବିହାରରେ ଅଛନ୍ତି, ତେଣୁ ତାଙ୍କର ଘରଟା ବାରିପଦା, ସିଏ କିନ୍ତୁ ସେଠି ଅଛନ୍ତି। ସିଏ ଆମର ଜଣେ ରିଲେସନ୍ ଆମ ଗାଁରେ, ତେଣୁ ସିଏ ମଧ୍ୟ ଆମକୁ 2-3 ବର୍ଷ ହେଲା ନେଇଯାଇଥିଲେ, ଏ ବର୍ଷ ଆମେ ଯାଇପାରିଲୁନି। ପୁରୀ ମଧ୍ୟ ଆମେ ଯେଉଁ ରଥଯାତ୍ରା ହୁଏ, ପୁରୀ ମଧ୍ୟ ଆମେ 5-7 ବର୍ଷ କୀର୍ତ୍ତନ କରିବା ପାଇଁ ଯାଇଛୁ। ବଡ଼ ଦାଣ୍ଡରେ ଆମେ କୀର୍ତ୍ତନ କରିଛୁ, ଠାକୁରଙ୍କର ଆଶୀର୍ବାଦ ନେଇଛୁ। ବହୁତ ଭକ୍ତମୟରେ, ବହୁତ ଆନନ୍ଦ, ବହୁତ ଉଲ୍ଲାସ କୀର୍ତ୍ତନ ଲାଗେ ଆମକୁ, ବହୁତ ସୁନ୍ଦର ଲାଗେ। ପୁରୀ ଓଡ଼ିଶାରେ ବଡ଼ ଠାକୁର ଜଗନ୍ନାଥ, ତାଙ୍କର ଯେଉଁ ବଡ଼ଦାଣ୍ଡ, ସେଇ ବଡ଼ଦାଣ୍ଡ ଧୂଳିକୁ ଆମେ ଖୁବ୍ ଆନନ୍ଦ ସହକାରେ ମୁଣ୍ଡରେ ମାରି ଆମେ କୀର୍ତ୍ତନ କରିଛୁ, ସେ ଭାଗ୍ୟ ମଧ୍ୟ ଆମେ ଅର୍ଜନ କରିଛୁ।
2: ଘରେ ସବୁ କିଏ କିଏ ଅଛନ୍ତି?
1: ଘରେ ମୋ ସ୍ତ୍ରୀ ଅଛନ୍ତି, ତାରାଣୀ ସାହୁ, ସିଏ ବହୁତ ଭଲ। ଯାହା ବି ହଉ, ଘର ତାଙ୍କ ପାଇଁ ଘର, ମୁଁ ଘର କଥା ବେଶୀ କିଛି ବୁଝେନି, ସେ ବହୁତ ସୁନ୍ଦର ଘର ତୁଳେଇ ନିଅନ୍ତି। ମୋ ପିଲା ଓମ୍ ପ୍ରକାଶ ସାହୁ, ସିଏ 6ଷ୍ଠ କ୍ଲାସ୍ ପାଠ ପଢୁଛି, ଯୁଗଳ ପ୍ରାଇମେରୀ ସ୍କୁଲରେ ପଢୁଛି, ଶ୍ୱଶୁର ଘର ଛେଳିଆ ବଡ଼ସାହି, ମୟୂରଭଞ୍ଜ ଜିଲ୍ଲା। ମୁଁ ଯେଉଁ ଭଜନ କୀର୍ତ୍ତନକୁ ଯେଉଁ ଆଗ୍ରହ କଲି, ପ୍ରଥମେ ବାପା ମୋତେ ବହୁତ ଉତ୍ସାହିତ କଲେ। ବାପାଙ୍କ ପାଖରୁ ହାରମୋନିୟମ ବଜା ଶିଖିଲି, ବାପାଙ୍କ ପାଖରୁ ଗୀତ ଶିଖିଲି।
2: ତେବେ ଏଇଠି ଗୋଟେ କଥା କୁହନ୍ତୁ, ଆପଣ ଯେତେବେଳେ ବାପାଙ୍କ ପାଖରୁ ପ୍ରଥମ ହାରମୋନିୟମ ଶିଖୁଥିଲେ, ପ୍ରଥମ କ'ଣ ଗାଇଥିଲେ, କେଉଁ ଭଜନ ଗାଇଥିଲେ ବା କେଉଁ ଧାରାର ଭଜନ ଗାଇଥିଲେ?
1: ପ୍ରଥମ ମୁଁ ଯେତେବେଳେ ଗୀତ ଶିଖିଲି, ହାରମୋନିୟମ ବଜା ଶିଖିଲି, ସେତେବେଳେ ମୋର ଗୋଟିଏ ଗୀତ ପ୍ରତି ଆକୃଷ୍ଟ ଥିଲା। ମୁଁ ସେଇ ଗୀତଟି ଗାଉଥିଲି, ଯେଉଁ ଗୀତଟି ଆମର ଭଜନ ସମ୍ରାଟ ଭିକାରୀ ବଳ ଗାଇଛନ୍ତି, ସେଇ ଗୀତଟି ମୁଁ ଗାଇଥିଲି। ସେ ଗୀତଟି ନାମ ହେଲା ଏମିତି ବଡ଼ ଦାଣ୍ଡେ ହାତ ପାତି ବସିଥିବି।
2: ସେଇଥିରୁ ପଦେ ଗାଇକି ଆମକୁ ଶୁଣାନ୍ତୁ।
1: ଏମିତି ବଡ଼ ଦାଣ୍ଡେ ହାତ

ଗୀତଟି ମୁଁ ପ୍ରଥମ ଗାଇଥିଲି ଏବଂ ଏଇ ଗୀତଟି ମୁଁ ହାରମୋନିୟମ ପ୍ରଥମ ବଜା ଶିଖିଥିଲି, ଏଇ ଗୀତଟି ସେଟ୍ କରିଥିଲି, ସେ ଗୀତଟି ମୋର ଏବେ ଯାଏ ମନେ ଅଛି, ମୋତେ ବହୁତ ସୁନ୍ଦର ଲାଗେ। ସେମିତି କୀର୍ତ୍ତନ ମଧ୍ୟ ଆମର ଅନେକ ଆଡ଼େ ଆମେ ଯାଉ, କୀର୍ତ୍ତନ କଲା ଭିତରେ ଯେଉଁ ଲୋକମାନେ ଦେଖନ୍ତି କୀର୍ତ୍ତନ ଭଲ ହେଉଛି, କିନ୍ତୁ ଅନେକ ଜାଗାରେ ବି କୀର୍ତ୍ତନ ପରେ କିଛି ଭକ୍ତ ଅଛନ୍ତି, ସେ କୁହନ୍ତି ଯେ ଟିକେ ଭଜନ ହଉ, ଭଜନ ବି ତା ଭିତରେ ହୁଏ। କୀର୍ତ୍ତନ ତ ସବୁଠୁ ଆମର ମହାମନ୍ତ୍ର, ଯେଉଁ କଳିଯୁଗରେ ଶ୍ରେଷ୍ଠ ନାମ ଭଗବାନଙ୍କ ନାମ ଆଧାର କରିନେଇଛୁ, ତାକୁ ତ ଆମେ ସବୁବେଳେ ଜପ କରୁଛୁ। ମହାମନ୍ତ୍ର ନାମ ପ୍ରକୃତରେ ଆମେ ଯେଉଁ କୀର୍ତ୍ତନ କରିବା ପାଇଁ ଯାଉ ଆମକୁ ବହୁତ ଉତ୍ସାହିତ କରେ, କାରଣ ସେଇ ନାମଟି ଆମେ ଯେତେବେଳେ ଭଜନ କୀର୍ତ୍ତନ କରିବା ପାଇଁ ଯାଉ ସେତେବେଳେ ଆଉ ଆମକୁ ଘର କଥା କିଛି ମନେ ପଡ଼େନି। ସେଇ ସମୟରେ ଆମର ଦେହଟା ମାନେ ଏମିତି ଠାକୁରଙ୍କ ପ୍ରତି ଉତ୍ସର୍ଗିତ ହେଇଯାଏ ଯେ ଆମେ ସବୁକିଛି ଭୁଲିଯାଉ ସେଇ ଭଗବାନଙ୍କ ନାମ। ପ୍ରକୃତର କୀର୍ତ୍ତନରେ ଯାହା ରୋଜଗାର ହୁଏ, ଆମେ କୀର୍ତ୍ତନର କିଛି ଯନ୍ତ୍ରପାତି ତା ବାବଦ ପଇସା ରଖି, ଆଉ ଯେଉଁ ଅନ୍ୟାନ୍ୟ ପଇସା ଏକ୍ସେସ୍ ପଇସା ହୁଏ ଆମେ ଆମର ଦଳ ଭିତରେ ସମସ୍ତଙ୍କୁ ଆମେ କିଛି କିଛି ବାଣ୍ଟି ଦେଉ, ସେଇ ଇନକମ୍କୁ ନେଇକି ଆମେ ଆମ ପରିବାର ଭରଣ ପୋଷଣ କରୁ। ଏବଂ ଚାଷବାସ କିଛି ଅଛି, ଖରାଦିନିଆ ଚାଷ ସେମିତି କିଛି ନାହିଁ, କିନ୍ତୁ ଏଇ ଯାହା ବର୍ଷା ଦିନର ହୁଏ ସେଇଟା ଆମେ ଚାଷ କରୁ, ସେଇଟାକୁ ନେଇକି ଆମେ ଘର ପରିବାର ଭରଣ ପୋଷଣ କରୁଛୁ। ପ୍ରକୃତର ସିଏ ତ ଇନକମ୍ ଯାହା ହେଉଛୁ ସିଏ ତ ଘର ଚଳିବା ପାଇଁ କଷ୍ଟ ହୋଇଯାଏ, କିନ୍ତୁ ସେଇ ମହାମନ୍ତ୍ର ଗୋଟେ ଏମିତି ଜିନିଷ, ଯାହା ବି ହଉ ଯେମିତି ହଉ ଯିଆଡ଼େ ହଉ ଆମେ ସୁଖ ଦୁଃଖର ଘର ଆମର ଚଳେ, କିନ୍ତୁ ସେଇ ମହାମନ୍ତ୍ରକୁ ଆମେ ଛାଡ଼ିପାରୁନୁ। ଏବେ ବି ମହାମନ୍ତ୍ର କଥା କହିଲା ବେଳକୁ ମୋ ମୁହଁରେ ଚାଲି ଆସୁଛି ହ

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ସମୟ ସରିବା ପୂର୍ବରୁ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ପରିକ୍ରମା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚିତ ଚିଠି ମାଧ୍ୟମରେ ଜଣେଇବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7577002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ଏଇଠି ଶେଷ କରୁଛୁ ଆଜିର ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝି। ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା ଆଧୁନିକ ଗୀତଟିଏ ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ ତାନସେନ ସିଂ। ଗୀତରଚନା ଦୀନବନ୍ଧୁ ରଥ।

ଆନନ୍ଦ ଓ ଦୁଃଖ, ଅନୁକୂଳ ଓ ପ୍ରତିକୂଳ ପରିବେଶ ବହୁ ପରିମାଣରେ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ନିର୍ଭରଶୀଳ ଅଟେ। ଆନନ୍ଦ ବାହ୍ୟ ବସ୍ତୁ ପରିବେଶ ପରିବେଶରେ ନଥାଏ, ଆମ ମନ ଦ୍ୱାରା ତାହାକୁ କିପରି ଭାବରେ ଦେଖୁ ତାହା ଉପରେ ନିର୍ଭରଶୀଳ ହୋଇଥାଏ ଏହା ଭିତରର ପରିବେଶ।

ଅର୍ଥ ଓ କ୍ଷମତା ଆମକୁ ପ୍ରକୃତ ସୁଖ ଦେଇପାରିବ ନାହିଁ। ଏପରିକି ଯଦି ଆମେ ସମଗ୍ର ବ୍ରହ୍ମାଣ୍ଡ ଉପରେ ଆମର ଶାସନ ଜାହିର କରନ୍ତି, ଆମେ ଜଞ୍ଜାଳ, ବ୍ୟତିବ୍ୟସ୍ତତା, ଉଦ୍ବେଗ, ଭୟ ଓ ନିରାଶାରୁ ମୁକ୍ତ ହୋଇପାରିବା ନାହିଁ। କେବଳ ଭଗବାନଙ୍କ ଉପରେ ବିଶ୍ୱାସ ଓ ଧ୍ୟାନ ଦ୍ୱାରା ଭଗବତ ଉପଲବ୍ଧି ହୋଇପାରିବ, ଯାହା ଆମକୁ ବାସ୍ତବ ନିରତର ଆନନ୍ଦ ଦେଇପାରିବ, ସମସ୍ତ ଧରଣର ଭୟ ଓ ଉଦ୍ବେଗରୁ ମୁକ୍ତ କରିପାରିବ।

ଆମ ପାଇଁ ବୋଝ ହେଉଛି କାମର ବୋଝ, ଦୁଃଖର ବୋଝ, ସମସ୍ୟାର ବୋଝ, ଚିନ୍ତାର ବୋଝ, ଦାୟିତ୍ୱର ବୋଝ, କହି ହେଉନଥିବା କଥାର ବୋଝ, କୃତଜ୍ଞତାର ବୋଝ ଓ ସର୍ବୋପରି ଜୀବନର ବୋଝ। ମନର ବୋଝଠାରୁ ମନୁଷ୍ୟ କେବେ ମୁକ୍ତ ହୋଇପାରେ ନା। ଗୋଟିଏ ଓହ୍ଲାଇଯିବା ବେଳକୁ ଆଉ ଗୋଟିଏ ଲଦା ହୋଇଯାଇଥାଏ।

ଜୀବନ କେତେବେଳେ ବୋଝ ପରି ଲାଗେ। ହଁ ଶ୍ରୋତା ବନ୍ଧୁ, ଦାୟିତ୍ୱର ବୋଝଟି ମୁଣ୍ଡକୁ ନ ଉଠାଇ ଆଗପଛ ଚିନ୍ତା କଲେ, ଉଠାଇ ପାରିବାର ଶକ୍ତିଠାରୁ ଅଧିକ ଭାର ମୁଣ୍ଡରେ ଲଦିଲେ ତାହା ଅନାବଶ୍ୟକ ବୋଝ ପାଲଟିଯାଏ। ମନୁଷ୍ୟ କିନ୍ତୁ ଠିକ୍ ବିପରୀତ ଆଚରଣ କରିଥାଏ।

ଜୀବନ ଆମର ଏକ ଲଘୁଚକ୍ର ରଥ ଉପରେ ଗତି କରୁଛି। ଭାର ନ ରହିଲେ ସେ ରଥ ଆଗକୁ ଗଡ଼ିବନି। ଭାର ଉଠାଇ ବାଟ ଚାଲିବା ହେଉଛି ଜୀବନର ଗତିଶୀଳତାର ନିୟମ। ଭାର ବିନା ଭାରସାମ୍ୟ ବି ରହିବ କିପରି? ଭାରଦଣ୍ଡରେ ନିୟମରେ ବ୍ୟତିକ୍ରମ ହେଲେ ଜୀବନର ଚକ୍ରରଥ ସ୍ଥିର ହୋଇଯିବ। ବୋଝ ମୁଣ୍ଡ ଉପରେ ଥାଉ କି ଭିତରେ, ବୋଝ ଅଛି ବୋଲି ତ ଜୀବନ ଅଛି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ସମୟ ସକାଳ 9ଟା ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

ସରଙ୍ଗ ଚରଣରେ ପ୍ରଣିପାତ କରିବା ସଙ୍ଗେ ସଙ୍ଗେ ଶ୍ରୀ ଗୁରୁଙ୍କର ଅଭୟ ଚରଣ ତଳେ ଅନନ୍ତ କୋଟି ଦଣ୍ଡବତ ସମବେତ ଶୁଣିଥିବା ଶ୍ରୋତା ମଣ୍ଡଳୀ ମୋର ଅନ୍ତରତମ ଗଭୀରତମ ପ୍ରଦେଶରୁ ସଦା ଭକ୍ତି ନିବେଦନ ଅର୍ପଣ କରି

ଭଗବତ ଚିନ୍ତା କରିବା, ଇନ୍ଦ୍ରିୟ ସଂଯମ କରିବା, ନିଶ୍ଚୟ ଭଗବତ କୃପା ପାଇପାରିବା। ତେଣୁ ସେ ଭଗବତ ଗାଦି ଯା ଅଛନ୍ତି, ତାଙ୍କର ରୂପଟାକୁ ବର୍ଣ୍ଣନା କରିବା।

0: ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିଲେ ଓଡ଼ିଶୀ କୀର୍ତ୍ତନ ଭାଗବତ ମିଳନ ପରିବେଷଣ କଲେ ଶିଳ୍ପୀ କମଳାକାନ୍ତ ବେହେରା ଏବଂ ତାଙ୍କର ସାଥୀମାନେ। ସାଥୀମାନେ ଥିଲେ ଲୋକନାଥ ପୃଷ୍ଟି, ଆଦିକନ୍ଦ ହାତୀ, ଗଙ୍ଗାଧର ସେନାପତି, ଅନ୍ତର୍ଯ୍ୟାମୀ ପାତ୍ର, ଆଲୋକ ମହାକୁଡ, ଅଶ୍ୱିନୀ କୁମାର ପରିଡ଼ା, ପରଶୁରାମ ସାହୁ, ଜୟନ୍ତ କୁମାର ବେହେରା ଏବଂ ଗିରିଜାଶଙ୍କର ପଣ୍ଡା। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆପଣମାନେ ଅଳ୍ପ କ୍ଷଣ ମଧ୍ୟରେ। ରିଲେ କରୁଛୁ ବିବିଧ ଭାରତୀ ପ୍ରସାରଣ ସେବାରୁ।
1: और अब सुनवा रहे हैं आपको ये गाना।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ଦିନ 1:20 ଆରମ୍ଭ କରୁଛୁ ମହିଳା ମହଲ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନରେ ଶର୍ମିଷ୍ଠା ମହାନ୍ତି।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜି ଶୁଣିବା ତଥ୍ୟ ସମ୍ବଳିତ ରୂପକ ହାତଗଢ଼ା ଦୁଃଖ, ରଚନା ଓ ପ୍ରଯୋଜନା ତରୁଣକାନ୍ତି ରାଉତ।

ସବୁ ବଗିଚାଠୁ ଭିନ୍ନ, ମୋର ବଗିଚା ସବୁ ଘରଠୁ ଭିନ୍ନ, ମୋର ଘର। କାରଣ ମୋ ପ୍ରଳୟର ସୃଷ୍ଟିକାରିଣୀ ମୁଁ ନିଜେ, ମୁଁ କେତୁକୀ ମା। କେତେ କୋହର ବନ୍ଧ ଭାଙ୍ଗି ମୁଁ ଆଜି ଦେଉଛି ମୋ ଦୁଃଖର ଜମାନବନ୍ଦୀ। 18 ବର୍ଷ ନ ପୁରୁଣୁ 15 ବର୍ଷ ବୟସରେ ହେଲା ମୋର ବାହାଘର ଜଣେ ମଦ୍ୟପ ଡ୍ରାଇଭର ସଙ୍ଗେ। ପିତିରେ ମନ୍ତ୍ରପାଠ ହେଲା, ସାଇ ଭାଇ ଭୋଜି ଖାଇ ଘରକୁ ଫେରିଲେ, ଆଉ ମୁଁ ଶାଶୁ ଘରକୁ ଆସିଲି ସବାରି ଭିତରେ ବନ୍ଦୀ ହୋଇ।

0: ଆମ ଜୀବନର ପହିଲି ରାତି ଆସିଲା।
1: ସବୁ ଲାଜ ତ ତୁମ ପାଖରେ ଦେଖୁଛି। ଦେଖ ରାତିରେ ସମସ୍ତେ ଶୋଇଗଲେଣି, ଆଉ ଚୁପଚାପ କାହିଁକି? ଆରେ ତମେ ଏପରି ହଉଛ ଯେ ମୁଁ ପରା ଅଛି, ଆଉ ମୋତେ ଭୟ କର। ଆସ ଆସ ପାଖକୁ ଆସ। ପାଗଳିଟା ଦେଖ ଦୀପ କେମିତି ଜଳୁଛି। ପୁରୋହିତ କହିଛନ୍ତି ସାରା ରାତି ଘିଅ ଦୀପ ଯେମିତି ନ ଲିଭେ। ବସ, ସଳିତାକୁ ମୁଁ ଉପରକୁ ଉଠେଇଦେବି। ଏ ଦେଖିଲ ଏଇଟା କଣ?
0: ପୋଡ଼ା ନଡ଼ିଆ।
1: ହଁ, ଆମ ହମନିଆରେ ସିଝିଛି ସେଇଟା। ପୁରୋହିତ କହିଛନ୍ତି ଏହାକୁ ସ୍ୱାମୀ ସ୍ତ୍ରୀ ଉଭୟ ଖାଇଲେ ସନ୍ତାନ ଜନ୍ମ ହୁଅନ୍ତି।
0: ମୁଁ କିଛି ଜାଣିନି।
1: ନିଅ ନିଅ, ଖାଉନା।

0: ନାଇଁ ଛାଡ଼ ମୋତେ, ଛାଡ଼ ନା।
1: ଆରେ ସେମିତି କହନ୍ତି, ଆଜି ପରା ମୋ ଚଉଠି ରାତି। ଏଇ ଦେଖ ଜହ୍ନ କେମିତି ଝରକା ସେପଟେ ଓହଳିଛି ଆକାଶରୁ, ଦେଖ।
0: ଛାଡ଼ ମୋତେ, ଛାଡ଼।
1: ଆରେ ଆରେ ତମେ ତ ଏକାପରେ ଝାଳେଇ ଗଲଣି ଶୀତଟାରେ।
0: ଛାଡ଼ କହୁଛି,
2: ସେହି ଜମଝାଳ ଏବେ ବି ଚୁଡ଼ୁବୁଡ଼ୁ କରିଛି ଦେହକୁ, ଦେହର ହାଡ଼ ପତାକୁ ବାହାରିଛି, ଆଖି ବି ପଶିଗଲାଣି, ଯୌବନର ଜୁଆରରେ ଭଟ୍ଟା ପଡ଼ିଗଲାଣି। ଅଥଚ ଜୀବନର ଜମଝାଳ ଶୁଖିନି, ବରଂ ଚକ୍ ଚକ୍ କରୁଛି ସ୍ମୃତିର ତେଜରେ, ଯେମିତି ଝଲସୁଥିଲା ମୋ ପହିଲି ଛୁଆର ଦେହ। ସବା ଆଗେ କନ୍ୟା ସନ୍ତାନଟିଏ ଓହ୍ଲେଇଲା ମୋ କୋଳରେ, ନାଁ ଦେଲି କେତକୀ।

0: ନାଇଁ ନାଇଁ ନାଇଁ ନାଇଁ ମୋ ସୁନା ଝିଅ, ମୋ ସୁନାଟା ପରାଇଲ, ମୋ ଧନଟା ପରା, ମୋ ଗେହ୍ଲା ଝିଅ, ମୋ ଖାଇଦେ ଖାଇଦେ ବୋଲ ଖାଇଦେ ମୋ ସୁନାଟା ପରା, ନାଳେ ନାଳେ ଜମା କାନ୍ଦନ୍ତିନି ଜମା, ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ।
1: ଗୋଟିଏ ପିଲାରେ ସନ୍ତୁଷ୍ଟ ହେଲେନି ସ୍ୱାମୀଙ୍କର ପରିବାର। ସ୍ୱାମୀ ଚାହିଁଲେ ହୁଏତ ଏଥର ପୁଅଟିଏ ହୋଇପାରେ, ଝିଅ ସାଙ୍ଗକୁ ପୁଅଟିଏ ହେଲେ ଘର କାଳେ ପୁରୀ ଉଠିବ, ମୁଁ ମନା କରିପାରିଲିନି। ପହିଲି ରାତିରେ ସେଇ ଜମଝାଳ ପୁଣି ଚକେଇ ଆସିଲା ଦେହ ସାରା। 18 ବର୍ଷ ପୂର୍ବରୁ ମୁଁ ତୃତୀୟବାର ଗର୍ଭବତୀ ହେଲି।
2: ସମସ୍ତେ ବେଶୀ ଛୁଆ ପିଲା ହେଲେ ଭାବୁଛନ୍ତି ଯେ ସ୍ତ୍ରୀ ଲୋକମାନେ ହିଁ ବେଶୀ ଛୁଆ ଜନ୍ମ କରୁଛନ୍ତି, ଗାଳି ଦିଅନ୍ତି ଏତେ ଛୁଆ ଜନ୍ମ କରୁଛ ତୁମେ, କିନ୍ତୁ ଦେଖିବାକୁ ଗଲେ ତାଙ୍କର ଅସହାୟ ବୋଧଟା ହିଁ ବେଶୀ ଭାବରେ ଦାୟୀ। ସ୍ୱାମୀମାନେ ଟିକେ ଯାହା ହେଲେ ବି ତାଙ୍କର ଗୋଟା କ'ଣ ଅଛି, ଟିକେ ସମ୍ଭୋଗ ଲାଳସା ଟିକେ ବେଶୀ ଅଛି, ସେମାନେ ଛୁଆ ପିଲା ଦାୟିତ୍ୱଟା ତ ଜନ୍ମ କରିବାକୁ ପଡ଼ନି ବୋଲି ସେମାନଙ୍କୁ କିଛି କଷ୍ଟ ହୁଏନି। ସେମାନେ ତାଙ୍କର ଯେତେବେଳେ ଇଚ୍ଛା ସେତେବେଳେ ତାଙ୍କର ଆସିଲେ ଚାଲିଗଲେ ସବୁ ଜଞ୍ଜାଳ ମୁଣ୍ଡଉଛି ମା। ଆଉ କେତେ ଜଣ ସ୍ତ୍ରୀ ଲୋକ ବି ଭାରତରେ ଅଛନ୍ତି ଯେ ଯେଉଁମାନେ ସ୍ୱାମୀ ଉପରେ କିଛି କହିଲେ ଚଳେ ବା ବୁଝିଲେ, ଯଦି ସ୍ୱାମୀ ଅବୁଝା ହବ ସ୍ତ୍ରୀ ଲୋକଟିଏ କରିବ କ'ଣ? ସ୍ତ୍ରୀ ଲୋକଟିଏ ତ ସ୍ୱାମୀର ଅଧୀନ ହେଇକି ରହିଥିବ, ବିଶେଷ କରି ଭାରତର ସ୍ତ୍ରୀ ଲୋକମାନେ ବେଶୀ। ଆଉ ସ୍ୱାମୀ ଯଦି ଏ ଜିନିଷଟା ଯଦି ସିଏ ଗ୍ରାଟିଫାଏ ନ କରୁଛି ତାହେଲେ ସେମାନେ ତାଙ୍କର ଅନ୍ୟତ୍ର ବ୍ୟବସ୍ଥା କରିନେବେ, ଯେଉଁଟାକି ସ୍ତ୍ରୀ ପକ୍ଷରେ ଅସହ୍ୟ, ତେଣୁ ସିଏ ଅନେକ ସମୟରେ ସେମାନଙ୍କୁ ବରଦାସ୍ତ କରିବାକୁ ବାଧ୍ୟ ହୁଏ।
3: ମୋ ମତରେ ଜଣେ ବୋହୁ ହିସାବରେ ବା ସ୍ତ୍ରୀ ହିସାବରେ ଆକୁ ସହି ନେବା ଉଚିତ ନୁହେଁ, କାରଣ ଏହା ଏକ ସାମାଜିକ ଅନ୍ୟାୟ। ଝିଅ ହେଲା ବୋଲି ଯେ ଆମେ ବାରମ୍ବାର ଗର୍ଭବତୀ ହେବା ସେଇଟା ଠିକ ନୁହେଁ, ବରଂ ଆମେ ଯଦି ଝିଅଟିକୁ ପୁଅ ହିସାବରେ ଗଢ଼ିପାରିବା ସେତିକି ସମାନ ସୁବିଧା ସୁଯୋଗ ଦେଇପାରିବା, ସେ ମଧ୍ୟ ପୁଅଟିଏ ଆମେ ଯେଉଁଥିପାଇଁ ଆଶା କରୁଛେ ଝିଅଟି ବି ସେଇ ଆଶା ପୂରଣ କରିପାରିବ, ତା ନ କରି ଆମେ ଗୋଟେ ଅସୁସ୍ଥ ମାନସିକତାର ପରିଚୟ ଦେଇ ଝିଅଟିଏ ହେଲା ବୋଲି ମନ ଦୁଃଖ କରି ବା ସ୍ତ୍ରୀକି ଗାଳିଗୁଲଜ ଦେଇ ବାରମ୍ବାର ଯୋଉ ଏଇ ଜନ୍ମ ନିୟନ୍ତ୍ରଣ ନ କରିକି ବଢେଇ ଚାଲୁଛୁ ଜନସଂଖ୍ୟା, ସେଇଟାକୁ ଗ୍ରହଣ କରିନେବା ଜଣେ ସୁସ୍ଥ ମସ୍ତିଷ୍କର ଲକ୍ଷଣ ନୁହେଁ। ତେଣୁ ମୁଁ ଚାହେଁ ସବୁ ସ୍ତ୍ରୀ ଲୋକମାନେ ବୁଝିବା ଉଚିତ, ଏବଂ ଯିଏ ବୁଝୁନାହିଁ, ଯଦି ସ୍ୱାମୀ ବୁଝୁନାହିଁ ତାକୁ ବାରମ୍ବାର ଚେଷ୍ଟା କରିବା ଉଚିତ, ବୁଝେଇବା ଉଚିତ ଯେ ନା ଆମେ ଦୁଇଟି ସନ୍ତାନରେ ରହିବା ଉଚିତ, ତା ପୁଅ ହଉ ବା ଝିଅ ହଉ, ତାହେଲେ ଜନସଂଖ୍ୟା କମିବ ଏବଂ ସନ୍ତୁଳନ ରହିବ।

ପୁଅ ଚାହୁଁ ଚାହୁଁ ହେଲା ଝିଅ, ଏମିତି ଅନଉନଉ ଚାରୋଟି ଝିଅ କୋଳକୁ ଆସିଲେ। ଘରେ କାହାରି ମନରେ ସୁଖ ନଥିଲା, ଯେମିତି ସବୁ ଦୋଷ ମୋରି। ସ୍ୱାମୀ ଆସ୍ତେ ଆସ୍ତେ ଦୂରେଇ ଗଲେ, ସବୁବେଳେ ଚିଡ଼ିଚିଡ଼ା ଭାବ, କଥାରେ କଥାରେ ମାରଧର।

0: ଖେଚ କିବା
1: ଆସ୍ତେ ଟିକେ କୁହ, ସାନ ଝିଅ ଶୋଇଛି ପରା।
0: ଚୁପ, ବେଶୀ କଥା କହୁଛି, ବେଶୀ କଥା କହିବୁନି କହୁଛି। ସାନ ଝିଅ ଶୋଉଛି ତ ଶୋଉ, କିଏ ମନା କଲା? ଆଉ ତିନି ଜଣ କୋଉଠି?
1: ତାଙ୍କ ଜେଜେମା ପାଖରେ ଶୋଇଛନ୍ତି।
0: ୟାକୁ ବି ନେଇ ସେଠି ଶୁଆଇ ଦେ, ମୁଁ ଆଜି ମସଗୁଲ ଅଛି, ଆଉ ଏ ରାତି ବି ଖୁବ ମଚୁଆଲା।
1: ପୁଣି ମଦ ପିଇଛ, ଚାରି ଚାରିଟା ଝିଅର ବାପ, ଥରେ ବି ସେମାନଙ୍କ ଭଲ ମନ୍ଦ ବୁଝିଲନି, ବଡ଼ ଝିଅକୁ ଟୀକା ଲଗେଇଲନି, ହେଲା ପୋଲିଓ। ସାନଟାକୁ କାଲିଠାରୁ ଜ୍ୱର, ପାଖରେ ପଇସା ନାହିଁ ଡାକ୍ତରୀ ଔଷଧ କିଣିବାକୁ, ଆଉ ପୁଣି କୋଉ ଆଶାରେ ଆସିଛ?
0: ଚୁପ କର କହୁଛି, ଚୁପ କର। ନିଜ ଗିରସ୍ତ ସହିତ ଟାଇଁ ଟାଇଁ କଥାବାର୍ତ୍ତା କରୁଛୁ, ଲାଜ ନାହିଁ ମୁହଁରେ? ଭୁଲ ତ ତୋର, ନାରୀ ହେଇବି ନାରୀ ତ ନାହିଁ ତୋ ପାଖରେ, ପୁଅଟିଏ ଜନ୍ମ ଦେବା ତ କ୍ଷମତା ନାହିଁ, ଅଥଚ କଳି କରିବାକୁ ଆଗବର ନାହିଁ।
1: ଈଶ୍ୱରଙ୍କୁ ଯାହା ବରାଦ ଥିବ ହବ, ମୋର କଣ କରିବାର ଅଛି?
0: ଯୋଉ ମା ପୁଅ ପାଏ ନା ସେ କି ମା? ମୁଁ ମଲା ପରେ ମୋ ବଂଶର ମର୍ଯ୍ୟାଦା ରଖିବ କିଏ? ମୋ ପିଣ୍ଡ ଦେବ କିଏ? ତୁ କହ।
1: ସେ ଅଶୁଭ କଥା ଗୁଡାକ ରାତିଟାରେ କୁହନି, ଦେଖ ଆମର ତ ଏତେ ପିଲା, ଆଉ କଣ ଦରକାର?
0: ଆଉ କଣ ଦରକାର? ଆଉ ମାତ୍ର ଗୋଟିଏ ଦରକାର, ସେ ବି ପୁଣି ପୁଅ।
1: ଛାଡ଼,
0: ଆଜି ମୁଁ ଛାଡ଼ିବାକୁ ଆସିନି।
2: ଆଠଟି କନ୍ୟାଙ୍କୁ ଜନ୍ମ ଦେଲି, କମର ନଇ ଗଲା, ଦେହ ଦୁହିଁ ଗଲା, ପିନ୍ଧିବାକୁ କନା, ଖାଇବାକୁ ଦାନା ଅଟିଲାନି। ଦୁଇଟି ପିଲା ମାନସିକ ବିକଳାଙ୍ଗ ହୋଇ ଜନ୍ମ ହୋଇଥିଲେ, ଏପରି ସର୍ବହରା ଅବସ୍ଥାରେ ଚୋରି କରିବାକୁ ଯାଇ ସ୍ୱାମୀ ମୋର ପୁଲିସ ଗୁଳିରେ ପ୍ରାଣ ହରାଇଲେ।

0: ନାଁ ହେଲା ଶ୍ରୀ ବୀରେନ୍ଦ୍ରନାଥ ସି। ମୋର ଏତେ ଗୁଡ଼ିଏ ପିଲା ଛୁଆ ଇଏ କରିବାର ଇଏ ନଥିଲା। ମୁଁ କହିଲି କି ଗୋଟେ କି ଦୁଇଟା ଛୁଆ ପିଲା ହେଇଯାଉ, ହେଇଗଲା ପରେ କରିବା ଚଳୁ। ପରେ ଚଳୁ ପାଇଁ ଅସୁବିଧା ହେଉଛି ବୋଲିକି ଲୋକମାନଙ୍କର ପାଖରୁ ଧାର ଉଧାର କରି ଚଳୁ ପରେ ଚଳୁ କରେ।
1: ମୋ ନାଁ ଶ୍ରୀ ଧ୍ରୁବଚରଣ ଆଚାର୍ଯ୍ୟ। ହଁ, ଇଏ ତ ବର୍ତ୍ତମାନ ତ ଆମକୁ ସବୁବେଳେ ସବୁଆଡ଼େ ଯାଇକରି ଗ୍ରାମାଞ୍ଚଳରେ ବୁଝିବାକୁ ପଡ଼ୁଛି। ଛୋଟ ପରିବାର ସୁଖୀ ପରିବାର ଏକଥା ଆମେ ସମସ୍ତଙ୍କୁ କହୁଛୁ, ଏବଂ ଆମର ବର୍ତ୍ତମାନ ସରକାରୀ ସ୍ତରରେ ବି ବର୍ତ୍ତମାନ ଆହ୍ୱାନ ଦିଆହେଇଛି। ଆଜିର ଆହ୍ୱାନ ଏକ ହିଁ ସନ୍ତାନ। ଅଧିକାଂଶ ପରିବାର ଅଛି।

0: ଆସ, କେତେ ଲୋକ ଚାହୁଁଛନ୍ତି ନା ଆମର ଗୋଟେ ପୁଅ ଦରକାର, କେତେ ଗୁଡ଼ିଏ ପରିବାର ଅଛି, କେତେ ଲୋକ କହୁଛନ୍ତି ନାଇଁ ଆମର ପୁଅଟିଏ ନହେଲେ ଆମେ ପରିବାର କଲ୍ୟାଣ ଅସ୍ତ୍ରୋପଚାର କେମିତି କରିଦେବୁ। ବଡ଼ ଦୁଃଖର କଥା ଯେ ଗୋଟେ ପୁଅକୁ ଅପେକ୍ଷା କରି କରିବି ତାଙ୍କର ପାଞ୍ଚ ସାତ ଝିଅ ହେଇଗଲାଣି, କିନ୍ତୁ ବହୁ କଷ୍ଟରେ ବୁଝେଇଲା ପରେ ବି ସେମାନେ ଆସୁନାହାନ୍ତି ପରିବାର କଲ୍ୟାଣ ଅସ୍ତ୍ରୋପଚାର କରିବାକୁ। ଏଭଳି କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ବାସି ବଡ଼ ଅସୁବିଧା କଥା ଯେ ଆମେ ଯେତେ ବୁଝାଉଛୁ ଝିଅ ହଉ ବା ପୁଅ ହଉ ସମସ୍ତେ ତ ପରିବାରର ସମ୍ପଦ, ଯଦି ଗୋଟେ ଝିଅ ଜନ୍ମ ହେଇଛି ତାକୁ ବି ଆମେ ଯଦି ଠିକ ଭାବରେ ଶିକ୍ଷା ଦେବା, ଲାଳନ ପାଳନ କରିବା ଏବଂ ଭଲ ମଣିଷ କରି ଗଢ଼ିପାରିବା, ସେ ବି କ'ଣ ପୁଅ ଭଳିଆ ସୁନାମ କରିବ ନାହିଁ କି? କିନ୍ତୁ ହଁ, ଏକଥା ମଧ୍ୟ ସମସ୍ତେ ବିଶ୍ୱାସ କରୁଛନ୍ତି ଯେ ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ନାଇଁ ପୁଅଟିଏ ହେଲେ ପିଣ୍ଡ ଦେବ, ଆମର ପୂର୍ବପୁରୁଷ ରକ୍ଷା କରିବ, ଏଇ ବିଶ୍ୱାସ ମଧ୍ୟ ରହିଛି। ତେଣୁ ଏଇଭଳିଆ ସବୁ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଆମକୁ ପ୍ରକୃତରେ ଗାଁ ଗହଳିରେ ବଡ଼ କଷ୍ଟ କରିବାକୁ ପଡ଼ୁଛି, ଲୋକମାନଙ୍କୁ ବୁଝେଇବାକୁ ପଡ଼ୁଛି, ଚଳଚ୍ଚିତ୍ର କରି ବୁଝାଉଛୁ, ଦାସକାଟିଆ କରି ବୁଝାଉଛୁ, ଗ୍ରୁପ୍ ମିଟିଂ କରି ଦଳଗତ ଆଲୋଚନା କରିକିରି ମଧ୍ୟ ଆମେ ବୁଝାଉଛୁ, ବ୍ୟକ୍ତିଗତ ସାକ୍ଷାତକାରରେ ବୁଝାଉଛୁ, କିନ୍ତୁ ଲୋକଙ୍କୁ ବୁଝେଇକିରି ସେମାନେ ଗ୍ରହଣ କଲେଣି ବହୁତ ଜିନିଷ। ଆଜିକାଲି ଲୋକ ବହୁତ ମଧ୍ୟ ବୁଝିଗଲେଣି ଯେ ଆକ୍ଚୁଆଲି ପ୍ରକୃତରେ ଝିଅ ହଉ ବା ପୁଅ ହଉ ସେମାନେ ମଧ୍ୟ ପରିବାରର ସମ୍ପଦ।
1: ଆଜି ମୋର କନ୍ୟାମାନେ ମୋଠୁ ବିଚ୍ଛିନ୍ନ, ଆଉ ମୁଁ ପରିତ୍ୟକ୍ତା। ମୋ ପରି ଶହ ଶହ କେତକୀ ମାଙ୍କର ଏ ଅବସ୍ଥା କେବେ ସୁଧରିବ? କେବେ କେବେ ଜାଣିଶୁଣି ଭୁଲ କରିବା ବନ୍ଦ ହେବ?

0: ସମ୍ବଳିତ ରୂପକ ହାତ ଗଢ଼ା ଦୁଃଖ ରୂପକଟିକୁ ରଚନା ଓ ପ୍ରଯୋଜନା କରିଥିଲେ ତରୁଣକାନ୍ତି ରାଉତ। ଭଉଣୀ ଜଣେ ଭଉଣୀଙ୍କୁ ଭେଟିବା, ସେ କିଭଳି ଅବସର ପରେ ସମୟ କଟାଉଛନ୍ତି ଏବଂ ତାଙ୍କର ରୁଚି ସମ୍ପର୍କରେ ଜାଣିବା।
1: ମୋ ନାମ ଶ୍ରୀମତୀ ସୋନିମଣି ସିଂ, ଘର ହେଉଛି ମହୁଲିଆ ସାମଖୁଣ୍ଟା ବ୍ଲକ।
0: ଆପଣ ଏବେ କ'ଣ କରୁଛନ୍ତି?
1: ମୁଁ ପ୍ରଥମେ ଅଙ୍ଗନବାଡ଼ିରେ କାମ କରୁଥିଲି।
0: ଅଙ୍ଗନବାଡ଼ିରେ
1: ୱାର୍କ କରିଥିଲି।
0: କେତେ ବର୍ଷ କାମ କଲେ?
1: ମୁଁ କାମ କଲି ଅଙ୍ଗନବାଡ଼ିରେ 40 ବର୍ଷ।
0: 40 ବର୍ଷ କାମ କଲେ, ଏବେ ଆପଣ ଅବସର ନେଇଛନ୍ତି?
1: ଆଜ୍ଞା।
0: କେତେ ବର୍ଷ ହେଲା ଅବସର ନେଲେଣି?
1: ଏ ବର୍ଷ ଜୁନ ମାସ 22 ତାରିଖ ଦିନଠୁ ମୁଁ ଅବସର ନେଇଛି।
0: ତେବେ ବର୍ତ୍ତମାନ ସମୟ କେମିତି କଟୁଛି?
1: ବର୍ତ୍ତମାନ ମୁଁ ତ ଆଉ ଯେହେତୁ ମୁଁ ଅଙ୍ଗନବାଡ଼ିରେ ସକାଳରୁ ମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସବୁ କାମ କରୁଥିଲି, ଗାଁରେ ସେବା, ଅଙ୍ଗନବାଡ଼ି କାମ ସାରିଲା ପରେ ଗାଁରେ ସେବା କରୁଥିଲି। କାହାର ଦେହ ପା ଖରାପ ହେଲେ କ'ଣ ହେଲେ ମାନେ ସବୁ ମୁଁ କାମରେ ଥିଲି। ଆଉ ଏବେ ତ ମୁଁ ଘରେ ବସିପାରୁନାହିଁ, ତେଣୁ ଯେଉଁମାନେ ହସ୍ପିଟାଲ ଯାଇପାରୁନାହାନ୍ତି ସେମାନଙ୍କୁ ମୁଁ ସାହାଯ୍ୟ କରୁଛୁ, ସାଙ୍ଗରେ ନେଇକି ହସ୍ପିଟାଲରେ ମୁଁ ପହଞ୍ଚାଉଛି। ଯେଉଁମାନେ ଆଧାର ପାଇଁ, ଆଧାରରେ ମୋବାଇଲ ଲିଙ୍କ ଯେଉଁମାନଙ୍କର ହେଇନାହିଁ ସେମାନେ ଯାଇପାରୁନାହାନ୍ତି, କି ଯାହାର ଆଧାର କାର୍ଡ଼ ହେଇ ହିଁ ନାହିଁ ସେମାନେ ସେ ଜନସେବା କେନ୍ଦ୍ରକୁ ଯାଇପାରୁନାହାନ୍ତି, ସେମାନଙ୍କୁ ସାଙ୍ଗରେ ନେଇକି ସେ ଜନସେବା କେନ୍ଦ୍ରକୁ ବି ନେଇକିରି ମୁଁ ପହଞ୍ଚାଉଛି। ଆଉ ଯାହାର ଦେହ ଖରାପ ହେଲେ ବି ହସ୍ପିଟାଲ ନେଇକିରି ମୁଁ ପହଞ୍ଚାଉଛି। ଆଉ ଗାଁରେ ଯେତିକି ବି ମାନେ ଯେଉଁଠି କ'ଣ ସୁବିଧା ଅସୁବିଧା ସେଗୁଡ଼ାକ ବୁଝୁଛୁ, କାହା ଘରେ କଳି ଗଣ୍ଡଗୋଳ ହେଲେ ବି ଆସିକିରି ମୋତେ କହୁଛନ୍ତି, ତେଣୁକରି ସେଗା ସମାଧାନ ବି ମୁଁ କରିବା ପାଇଁ ଯାଉଛି ଏପରି ଭାବରେ।
0: ମୋଟ ଉପରେ ଆପଣ ସମାଜସେବାରେ ବର୍ତ୍ତମାନ ଲାଗିଛନ୍ତି?
1: ଆଜ୍ଞା।
0: ଆପଣ ଏଇ କାମ କରିବା ପାଇଁ କେମିତି ଇଚ୍ଛା କଲେ ଆଉ କେମିତି ସମୟ ପାଉଛନ୍ତି?
1: ଏଇ କାମ କରିବା ପାଇଁ ମୋତେ ବହୁତ ଭଲ ଲାଗୁଛି, ଆଉ ମୁଁ ଘରେ ବସିପାରୁନି, ମୋତେ ଖାଲି ସେ ସମାଜସେବା କରିବା ପାଇଁ ହିଁ ମୋତେ ମୋର ଆଗ୍ରହ।
0: ଯେହେତୁ ଆପଣଙ୍କର କାମଟା ସେଇଭଳିଆ ଥିଲା, ଗାଁ ଲୋକଙ୍କ ସହିତ ଆପଣଙ୍କର ପରିଚିତି ରହିଛି ଏବଂ ସେମାନଙ୍କର ସମସ୍ୟା ବିଷୟରେ ଆପଣ ଜାଣନ୍ତି, ତେଣୁ ବର୍ତ୍ତମାନ ବି ସେଇ କାମରେ ଆପଣ ନିଜକୁ ନିୟୋଜିତ ରଖିଛନ୍ତି?
1: ଆଜ୍ଞା।
0: ଘରେ ସବୁ କିଏ କିଏ ଅଛନ୍ତି?
1: ଘରେ ଅଛନ୍ତି ସ୍ୱାମୀ ଅଛି, ଆଉ ମୋ ପୁଅ ବୋହୂ ଅଛନ୍ତି, ପୁଅ ନାହାନ୍ତି।
0: ତାହେଲେ ଆପଣଙ୍କ ଘରେ ବର୍ତ୍ତମାନ 3 ଜଣ ସଦସ୍ୟ? ତେବେ ସମୟ ପାଆନ୍ତି ଏସବୁ କାମ କରିବା ପାଇଁ?
1: ଆଜ୍ଞା।
0: ଧରନ୍ତୁ ରାତି ଅଧରେ କେହି ଆପଣଙ୍କୁ ଡାକିଲେ, ସେତେବେଳେ ଆପଣ କେମିତି କ'ଣ ଯାଆନ୍ତି, କେମିତି ସେବା ଯୋଗାନ୍ତି?
1: ରାତିରେ ଅଧରେ ଆସିକିରି ମୋତେ ଡାକନ୍ତି, ଦିଦି ଚାଲନ୍ତୁ ଯିବା, ଆଉ ଖାଲି ଆଡ଼ମିସନ କରିକି ହେଲେ ପଳେଇ ଆସିବେ ବୋଲିକିରି କୁହନ୍ତି। ମୁଁ ଯାଏ ତାଙ୍କ ସାଙ୍ଗରେ ଅଟୋରେ, ତ ଆଜିକାଲି ଅଟୋ

0: ନହେଲେ 108କୁ ମୁଁ ଡାକିଦିଏ, ଯାହାର ପରିସ୍ଥିତି ଖରାପ କି ଯାହା ବି ହଉ ହେଇଥିଲେ ବି 108କୁ ଆମେ ଆଗେ ଫୋନ୍ କରୁଛୁ। 108ରେ ଫୋନ୍ କରିକିରି ଜଣାଉଛୁ, ଯଦି 108 ନ ଆସିକି ନ ପହଞ୍ଚିଲା ତାହେଲେ ସେ ଗାଁ ଗହଳିର ଅଟୋରେ ହେଲେ ବି ନେଇକି ସେମାନଙ୍କୁ ହସ୍ପିଟାଲରେ ପହଞ୍ଚାଉଛୁ।
1: ଆପଣ ଏଇ କାମ କରିବା ପାଇଁ ବାହାରକୁ ଯେତେବେଳେ ଯାଉଛନ୍ତି, ଆପଣଙ୍କ ପରିବାର ଲୋକ ଆପଣଙ୍କୁ ସହଯୋଗ କେତେ କରନ୍ତି?
0: ନା, ସହଯୋଗ କରନ୍ତି,
1: ସମସ୍ତେ
0: ସହଯୋଗ କରନ୍ତି।
1: ନା, ମନା କରନ୍ତି, କାହିଁକି ଯାଉଛ ଏମିତି କେହି କିଛି କୁହନ୍ତି?
0: ନା ନା ନା, ସହଯୋଗ କରନ୍ତି।
1: ତେବେ ପରିବାରର ସଦସ୍ୟମାନଙ୍କର ସହଯୋଗରେ ଆପଣ ଏଇ ସେବା କାମ କରିପାରୁଛନ୍ତି?
0: ଆଜ୍ଞା।
1: ଆପଣଙ୍କର ଏଇ ସେବା ବ୍ୟତୀତ ଆଉ କେଉଁଥିରେ ରୁଚି ରହିଛି?
0: ମୋର ରୁଚି ରହୁଛି ମୋର ଗୀତ ଗାଇବାରେ, ସବୁ ପ୍ରକାରର ଗୀତ ଗାଇବାରେ ମୋର ରୁଚି ଅଛି।
1: ଓଡ଼ିଆ ଗୀତ ଗାଆନ୍ତି ନା ଆପଣଙ୍କର ମୁଣ୍ଡାରୀ ସମାଜର ଗୀତ ଗାଆନ୍ତି ନା କ'ଣ ଗୀତ ଗାଆନ୍ତି?
0: ନା, ଓଡ଼ିଆ ଗୀତ ବି ମୋତେ ଆସେ, ମୁଣ୍ଡାରୀ ସମାଜ ଗୀତ ବି ମୋତେ ଆସେ।
1: ଗୋଟେ ମୁଣ୍ଡାରୀ ଗୀତ ଆମ ଶ୍ରୋତା ଭଉଣୀମାନଙ୍କୁ ଗାଇ ଶୁଣାଇବେ?
0: ଆଜ୍ଞା। ବନ୍ଦଣା ପର୍ବ କେମିତି ଆସିଲା ସେଇ ବିଷୟରେ ମୁଁ ଗୋଟେ ମୁଣ୍ଡାରୀ ଭାଷାରେ ଗୋଟେ ଗୀତ ଶୁଣାଇବି।

0: ଆପଣଙ୍କ ଗାଁରେ ଯେଉଁ ଅନୁଷ୍ଠାନ ମାନ ହଉଥିବ ସେତେବେଳେ ଗୀତ ଗାଆନ୍ତି?
1: ଆଜ୍ଞା,
0: ଏଇ ଯେଉଁ ଗୀତଟା ଗାଇଲେ ଆମର ସମସ୍ତେ ହୁଏତ ବୁଝିପାରୁନଥିବେ ଗୀତର ମାନେ।
1: ଆମର ବାର ଚାଣ୍ଡୁ ଯେଉଁ କୁହା ହେଲା ସେଟା ହେଉଛି ବାର ମାସ। ବାର ମାସରେ ଗୋଟେ ପର୍ବ ଆସିଲା, ସେଟା ହେଉଛି ବନ୍ଦଣା ପର୍ବ। ସେଟାକୁ ମୁଣ୍ଡାରୀରେ କୁହା ହେଉଛି ସରାଇ। ଆଚ୍ଛା,
0: ତାହେଲେ କାଳୀ ପୂଜା ବେଳେ ଯେଉଁଟା ହୁଏ?
1: ଆଜ୍ଞା।
0: ଆପଣ ଓଡ଼ିଆରେ ବି ଗୀତ ଗାଆନ୍ତି?
1: ଆଜ୍ଞା,
0: ଓଡ଼ିଆରେ ତ ନିଶ୍ଚୟ ଗାଉଥିବେ, କାରଣ ଆପଣ ଯେହେତୁ ଅଙ୍ଗନବାଡ଼ିରେ ଥିଲେ ଆଉ ପିଲାମାନଙ୍କୁ ନାଚ ଗୀତ ମାଧ୍ୟମରେ ନିଶ୍ଚୟ ସେମାନଙ୍କୁ କିଛି ଶିକ୍ଷା ଦେଉଥିଲେ। ତେବେ କୋଉ ଗୀତ ଗାଇବେ ଆଜି ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ?
1: ମୁଁ ଗୋଟେ ଓଡ଼ିଆ ଗୀତ,

0: ଯାଇଥିବି, ମୁଣ୍ଡରେ ଅନୁଷ୍ଠାନକୁ ଯାଇଥିବି, ସେଇଠି ମୁଣ୍ଡରେ ଗୀତ ଗୋଟେ ଗାଇକି ଆସିବି। ଯଦି ଆମର ଓଡ଼ିଆ ଇଏରେ ଆମେ ଯାଇଥିବି, ମୁଁ ସେଇଠି ଗୋଟେ ଭଜନ କି ପ୍ରାର୍ଥନା କି ଯାହା ହେଲେ ମୁଁ ଗୀତ ଗାଇକି ଆସେ, ମୁଁ ଏମିତି ଫେରେ ନାହିଁ କେବେ।
1: ଭଉଣୀ, ଏବେ ଯେମିତିକା ଖରା ବଢି ବଢି ଚାଲିଛି, ଦିନ 11ଟାରୁ 3ଟା ମଧ୍ୟରେ ଖରାରେ ପଦାକୁ ବାହାରିବା ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ବାହାରକୁ ଯିବାକୁ ହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ ଏବଂ ଛତା, ଜୋତା ଓ କଳା ଚଷମା ବ୍ୟବହାର କରନ୍ତୁ। ସାଥିରେ ଥଣ୍ଡା ପାଣି ନିଅନ୍ତୁ। ବାହାରକୁ ଯିବା ଆଗରୁ ଓ ପହଞ୍ଚିବା ପରେ ସୁରେଇ, ମାଠିଆ କିମ୍ବା ଘୁମ ଆଦିରେ ଥିବା ପାଣି, ଲେମ୍ବୁ ସରବତ, ଘୋଳ ଦହି କିମ୍ବା ଲୁଣ ମିଶା ତୋରାଣି ପିଅନ୍ତୁ। ଖରାଦିନେ ହାଲୁକା ରଙ୍ଗର ସୂତା ଲୁଗା ବ୍ୟବହାର କରନ୍ତୁ। ହାଲିଆ ଲାଗିଲେ ଛାଇ

ଉଚିତ ନୁହେଁ। ଆବଶ୍ୟକ ସ୍ଥଳେ ବାହାରକୁ ଯିବାକୁ ହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ ଏବଂ ଛତା, ଜୋତା ଓ କଳା ଚଷମା ବ୍ୟବହାର କରନ୍ତୁ। ସାଥିରେ ଥଣ୍ଡା ପାଣି ନିଅନ୍ତୁ। ବାହାରକୁ ଯିବା ଆଗରୁ ଓ ପହଞ୍ଚିବା ପରେ ସୁରେଇ, ମାଠିଆ କିମ୍ବା ଘୁମ ଆଦିରେ ଥିବା ପାଣି, ଲେମ୍ବୁ ସରବତ, ଘୋଳ ଦହି କିମ୍ବା ଲୁଣ ମିଶା ତୋରାଣି ପିଅନ୍ତୁ। ଖରାଦିନେ ହାଲୁକା ରଙ୍ଗର ସୂତା ଲୁଗା ବ୍ୟବହାର କରନ୍ତୁ। ହାଲିଆ ଲାଗିଲେ ଛାଇ ଜାଗା ଓ ପବନ ଚଳାଚଳ ହେଉଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ। ଘର ଟିଣ ବା ଆଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ। ଦେହରୁ ଅଧିକ ଝାଳ ବୋହିଲେ, ପାଟି ଅଠା ଅଠା ଲାଗିଲେ ପ୍ରଚୁର ପାଣି, ORS ବା ପଣା ସର୍ବତ ଆଦି ପିଅନ୍ତୁ। ଅଂଶୁଘାତ ସନ୍ଦେହ ହେଲେ ରୋଗୀକୁ ତୁରନ୍ତ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରନ୍ତୁ। କାରଣ ଖରାରେ ଶାରୀରିକ ପରିଶ୍ରମ ଆଦୌ କରନ୍ତୁ ନାହିଁ। ବୃଦ୍ଧ, ବୃଦ୍ଧା, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଆଦୌ ଯାଆନ୍ତୁ ନାହିଁ। କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରନ୍ତୁ ନାହିଁ। ନିଶା ସେବନ କରନ୍ତୁ ନାହିଁ। ଅଂଶୁଘାତ ରୋଗୀ ଦେହରେ ବରଫ ଘଷନ୍ତୁ ନାହିଁ। ହଁ ଭଉଣୀ, ଆଜି ତ ସମୟ ହୋଇଯାଇଛି। ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଏଇଠି ଶେଷ କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶର୍ମିଷ୍ଠା ମହାନ୍ତି, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଆକାଶବାଣୀ ବାରିପଦା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଓଡ଼ିଆରେ ସମ୍ବାଦ, ଆକାଶବାଣୀ କଟକ କେନ୍ଦ୍ରରୁ

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ. ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍. ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି. ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ. ଦୁଇଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି. 43 ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି. ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ. ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହରଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଭାରତ ନୋର୍ଡିକ୍ ବାଣିଜ୍ୟ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ. ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ. ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ. ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ. ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱିଡେନ୍ ଗସ୍ତ ବେଶ୍ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ. ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କରିଡର୍ଠାରୁ ଆରମ୍ଭ କରି ଆଗାମୀ 5 ମଧ୍ୟରେ ଦ୍ୱିପାକ୍ଷିକ

ଆର୍ଥିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍ ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦି ପୋଲାର ଷ୍ଟାର୍ ପ୍ରଦାନ କରାଯାଇଛି। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍କତି ରମଣ ସିଂ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33 ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16 ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନାର ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚ ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅସ୍ତ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶଙ୍କ ନେତୃତ୍ୱରେ ନବଗଠିତ କେରଳମର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର କେରଳମରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ, ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ବିନିମୟ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ମହିଳାଙ୍କ ସମେତ 10 ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2,00,000 ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ୱଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ରଡୁଆ ବିମାନ 2 ପରସ୍କର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2 ବିମାନର 4

0: ଦୁଇଜଣଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2347-1147, 2331-4441, 2337-1016 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପରକିଙ୍ଗସ୍ 12 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ୱିକେଟ୍ରେ ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ୍ 23 ରନ୍ରେ ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେରେ ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi arrives in Oslo to hold bilateral talks with his Norwegian counterpart Jonas Gahr Støre this evening. Prime Minister Modi says his Sweden visit adds new momentum to bilateral relations as both countries agree to double the trade in next 5 years. Congress leader V.D. Satheeshan takes oath as Keralam Chief Minister along with 20 cabinet ministers. West Bengal government approves 7th pay commission for state government employees. Union Home Minister Amit Shah flags off 400 emergency response vehicles in Raipur district of Chhattisgarh. And in IPL cricket, hosts Chennai Super Kings to take on Sunrisers Hyderabad this evening. Prime Minister Narendra Modi has arrived in Oslo, Norway as part of his multi-nation tour. This visit includes bilateral talks between India and Norway and also the third India-Nordic summit. The visit will give impetus to India's relations with the Nordic countries. More from our correspondent in Oslo.
2: Prime Minister Narendra Modi has arrived in Oslo for his first ever visit to Norway. This is also the first prime ministerial visit from India in 43 years. Today he will call on their majesties King Harald V and Queen Sonia and hold bilateral talks with Norway's Prime Minister Jonas Gahr Støre. He will also address the India-Norway Business and Research Summit. Tomorrow, Prime Minister will attend the third India-Nordic Summit. The bilateral trade between India and the 5 Nordic countries currently stands at $19 billion. Sangeeta Godbole, Akashvani News, Oslo, Norway.
1: Prime Minister Modi has left for Norway after concluding his two-day visit to Sweden today. Mr. Modi, in a social media post, said his visit to Sweden was marked by several important outcomes that will add new momentum to bilateral relations. He said from elevating their bilateral ties to a strategic partnership, launching the Joint Innovation Partnership 2.0,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ଏ ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଇଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ orissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
2: ପ୍ଲସ୍ ଟୁ ବୋର୍ଡ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ, ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି, ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହଉ, କମର୍ସ ହଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 4,01,623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ।

0: ଦୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ଏଲ୍ପିଜି, ପେଟ୍ରୋଲ, ଡିଜେଲ, ଅନ୍ୟାନ୍ୟ କମୋଡିଟିଜ୍ ବର୍ତ୍ତମାନ ସର୍ଟେଜ୍ ନାହିଁ। ମୁଁ ଆପଣମାନଙ୍କ ଜରିଆରେ ସବୁ ଲୋକଙ୍କୁ ଏଇଟା କହିବାକୁ ଚାହେଁ ଯେ ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ହୋର୍ଡିଂ କରିବା ନାହିଁ। ଆଭେଲେବିଲିଟି ଅଛି, ପାଇପ୍ଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ୍ ନାହିଁ। ଅର୍ ସେମାନେ ବିଲକୁଲ ନର୍ମାଲରେ ଯଦି ଯିବେ ତ ସବୁ ଜାଗାରେ ତାଙ୍କୁ ମିଳିବ।
0: ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି, ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି, ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି। ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 50 ବ୍ୟକ୍ତିଗତ ଏବଂ 17 ସାମୂହିକ ଅଭିଯୋଗ ଥିଲା। ଶିବିରରେ 14 ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34 ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଜିଲ୍ଲା ରେଡ୍କ୍ରସ ପକ୍ଷରୁ 8 ଜଣଙ୍କୁ 43,000 ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ, ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟରେ ତାପମାତ୍ରା 44 ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ବାହାରେ ଶାରୀରିକ କାର୍ଯ୍ୟ ନ କରିବା ଲାଗି କୁହାଯାଇଛି। ଆଗାମୀ 2-3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: आप सुन रहे हैं विविध भारती देश की सुरीली धड़कन कार्यक्रम तराने नए पुराने बस कुछ ही पलों में।
1: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଶେଷ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ପ୍ରଚାର କରୁଛୁ ଆଜି ସନ୍ଧ୍ୟାର କେତୋଟି ଭକ୍ତିଗୀତ ପ୍ରଥମେ ଭକ୍ତିଗୀତଟି ଗାଇଛନ୍ତି ଗୋବିନ୍ଦ ଚନ୍ଦ୍ର ସେନାପତି କଣ୍ଠରେ ତାଙ୍କର ବାବାଜୀ ଚନ୍ଦ୍ର ଜେନାଙ୍କ ରଚନା

ପରବର୍ତ୍ତୀ ଶିଳ୍ପୀ ଦ୍ୱୈତକଣ୍ଠରେ ସୁବାଶିଷ ଏବଂ ନମିତା ଅଗ୍ରୱାଲ କଣ୍ଠରେ ତାଙ୍କର ଦ୍ୱୈତକଣ୍ଠରେ ଅଲେଖ ବିଶ୍ୱାଳ ଏବଂ କୁବେର ଚୌଧୁରୀ।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟ, ରଚନା ନିଜାମ।

କାର୍ଯ୍ୟକ୍ରମ ଶେଷରେ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ଶିବା ଏବଂ ଇରା ମହାନ୍ତି। ରଚନା ନିଜାମ।

ଶ୍ରୋତା ବନ୍ଧୁ, ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ତୁଳନାରେ ଛୋଟ ଉଦ୍ୟୋଗ ବିକାଶ ମଧ୍ୟ ବିଶେଷ ହେଇପାରି ନାହିଁ ଆଉ କେତେକ ଋଣ ନେଇକରି ସେ ଋଣ ପରିଶୋଧ କରିବା ପାଇଁ ମଧ୍ୟ ସଫଳ ହେଇନାହାନ୍ତି। ତେବେ ଆମ ଦେଶର ଜନସଂଖ୍ୟା ଏବଂ ଯୁବ ସଂଖ୍ୟା ତୁଳନାରେ ଏଇ ଯେତେ ସବୁ ଯୋଜନା ହେଇଛି ସେସବୁ ଯୋଜନା ପ୍ରାୟ ସୀମିତ ଲୋକଙ୍କୁ ଏହା ପ୍ରଭାବିତ କରୁଛି ଆଉ ସୀମିତ ଲୋକ ଏହାର ସୁଯୋଗ ନେଉଛନ୍ତି। ଏସବୁ ସାଧାରଣତଃ କୌଣସି ଚାକିରି କଲେ ଯେମିତି ଗୋଟେ ନିରାପତ୍ତା ରହିଥାଏ ସେ ନିରାପତ୍ତା ତ ନାହିଁ ଏସବୁ କ୍ଷେତ୍ରରେ, ତେଣୁ ସେମାନଙ୍କ ମନରେ ଗୋଟେ ନୈରାଶ୍ୟ ମନୋଭାବ ସୃଷ୍ଟି ହେଉଛି। ତାପରେ ସୋସିଆଲ ମିଡିଆରେ ମଧ୍ୟ ହିଂସାତ୍ମକ ବିଷୟ ସେମାନଙ୍କ ଉପରେ ପ୍ରଭାବ ପକାଉଛି, ପରିବାରରେ ମଧ୍ୟ ଅହିଂସା ଓ ନୈତିକ ଶିକ୍ଷାର ଅଭାବ ରହିଛି, ସେମାନଙ୍କ ଉପରେ କୁସଙ୍ଗତି ମଧ୍ୟ ଅପରାଧ ପ୍ରବଣ ମାନସିକତା ବୃଦ୍ଧି କରିଛି, ଅସହିଷ୍ଣୁତା ରୋଷ ତୁରନ୍ତ ସଫଳତା ପାଇବାର ଚାପ ମଧ୍ୟ ହିଂସା ପ୍ରବୃତ୍ତି ବଢ଼ାଉଛି। ତେଣୁ ଅହିଂସାକୁ ଯଦି ସେମାନେ ପାଥେୟ କରିବେ ତାହେଲେ ପ୍ରଥମ କଥା ହେଲା ଆମର ଏଇ ଯୋଉ ବର୍ଦ୍ଧିତ ଯୁବପିଢ଼ି ଯାହାକୁ କୁହାଯାଉଛି ଆମର ଗୋଟେ ଡେମୋଗ୍ରାଫିକ ଆସେଟ, ସେ ଆସେଟ କୁ ଆମେ ଯଦି ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ୟୁଟିଲାଇଜ କରିବା ତାହେଲେ ଆମର ବୋଧ ହୁଏ ଏଇ ଯୋଉ ଆମ ପଡୋଶୀ ରାଜ୍ୟ ମାନଙ୍କର ଯୋଉ ଜେନ୍ ଜି ସମସ୍ୟା ଉପୁଜିଛି ସେଇଟା ବୋଧ ହୁଏ ଆମର ଏଇଠି ହେବ ନାହିଁ। ନଚେତ କୌଣସି ଏକ ଦୁର୍ବଳ ସମୟର ସୁଯୋଗ ନେଇକିରି ସରକାରଙ୍କର କିଛି ଯୋଉ ସବୁ ଯୋଜନାର ବିଶେଷ ସଫଳ ହେଇନାହିଁ ସେସବୁ ଯୋଜନାକୁ ଆକ୍ଷେପ କରି ହୁଏତ କିଛି ପ୍ରତିହିଂସା ହେଇପାରେ। ତେଣୁକରି ଯେତେ ଦୂର ସମ୍ଭବ ବର୍ତ୍ତମାନ ଆମର ଯାହା ଯୁଗୋପଯୋଗୀ ଚାହିଦା ତାକୁ ଆଖି ଆଗରେ ରଖିକିରି ଆମର ପ୍ରଗତି ପରିଚାଳିତ କରିବାକୁ ପଡିବ, ଯୁବପିଢ଼ିଙ୍କୁ ତା ଭିତରେ ସମ୍ପୃକ୍ତ କରିବାକୁ ପଡିବ। ସେଥିପାଇଁ ପରିବର୍ତ୍ତନ ଶିକ୍ଷା ପରିବର୍ତ୍ତନ କରାଯିବା ଦରକାର, ଶିକ୍ଷା ସହିତ ରୋଜଗାରକୁ ଜଡିତ କରାଯିବା ଦରକାର। ସେଟା ତ ବହୁତ ଆଗରୁ କୁହାଯାଇଥିଲା କିନ୍ତୁ ସଫଳ ହେଇପାରୁନାହିଁ, ସେ ପାରମ୍ପରିକ ଶିକ୍ଷା ଦ୍ୱାରା ବିଶେଷ କିଛି ଲାଭ ହବ ନାହିଁ। ବର୍ତ୍ତମାନ ଉଦ୍ଭାବନର ଯୁଗ, ଇନୋଭେସନର ଯୁଗ, ଡିଜିଟାଲର ଯୁଗ, ଆଉ ଆଗକୁ ମାଡି ଆସୁଛି ଆମର AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଗୋଟେ ସ୍ରୋତ ଆମକୁ ଆସିକିରି ଏବେ ଧକ୍କା ଦେବାରେ ଲାଗିଛି। ଯଦି ଆମର ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ନ ହେବେ ତାହେଲେ ଏ ପ୍ରକାର ଯୋଉ ଆଶୁ ପରିବର୍ତ୍ତନ ହଉଛି ସେ ଆଶୁ ପରିବର୍ତ୍ତନ ପାଇଁ ସେମାନେ ଠିକ ବା ପଦକ୍ଷେପ ସେମାନେ ନେଇପାରିବେ ନାହିଁ। ତେଣୁ AI ଆମ ପାଇଁ ଗୋଟେ କୃତ୍ରିମ ବୁଦ୍ଧିମତା ଆମ ପାଇଁ ଗୋଟେ ବଡ଼ ସମସ୍ୟା। ଆମେ ଟେକ୍ନୋଲୋଜିକାଲି ପ୍ରାଦ୍ୟୋଗିକ କ୍ଷେତ୍ରରେ ବିଦେଶୀ ତୁଳନାରେ ଏତେଟା ଆଡଭାନ୍ସ ନୁହଁ ଆଉ ଆମ ପାଖରେ ବି ଏତେ ପ୍ରକାର ଟେକ୍ନୋଲୋଜି ନାହିଁ। ଟେକ୍ନୋଲୋଜି ପାଇଁ ତ ଆମେ ଚେଷ୍ଟା କରୁଛୁ ସବୁଆଡ଼ରୁ ଆଣିବା ପାଇଁ କିନ୍ତୁ ତାକୁ ଆଣିକିରି ପୁଣି ଆମର ନିଜର ଉଦ୍ଭାବନ ଶକ୍ତି ଦେଖେଇବାକୁ ପଡିବ ଏବଂ ସେଗୁଡାକ ସେତେବେଳେ ଯେତେବେଳେ ଆମର ଉଦ୍ଭାବନଟା ହେଇପାରିବ ସମୟୋପଯୋଗୀ ଉଦ୍ଭାବନ ହେଇପାରିବ ଯୁବପିଢ଼ି ସେଥିରେ ସେମାନଙ୍କର ବହୁତ ଦକ୍ଷତା ଅଛି, ସବୁବେଳେ ପ୍ରବର୍ତ୍ତାଇ ଦିଆଯିବ ଯେ ତମେ ନୂଆ ନୂଆ କିଛି କର ତାହେଲେ ଯେମିତି ଚାଇନା ଡେଭଲପ କରୁଛି କୋରିଆ ଡେଭଲପ କରୁଛି ଆମେ ମଧ୍ୟ ବୋଧେ ଏସିଆରେ ସେମିତି ହେଇପାରିବା। ଯେତିକି ଆମର ସମ୍ବଳ ଅଛି ଯେତିକି ଆମେ କରିପାରିବା ଆମର ଏଇ ଯୁବପିଢ଼ିର ଯେତିକି ଦକ୍ଷତା ଅଛି ତାକୁ ନେଇକିରି ଆମର ଶିକ୍ଷାକୁ ସେଥିରେ ସଂଯୋଗିତ କରିବାକୁ ପଡିବ। ତା ସହିତ ଯୁବକ ମାନଙ୍କର ମଧ୍ୟ ଅନେକ ମାନେ ଯେମିତି ଅତି ଶୀଘ୍ର ଫଳ ମିଳିଯିବ କିମ୍ବା ବହୁତ ଶୀଘ୍ର କିଛି ନହେଲେ ସେମାନେ ଯେମିତି ହତୋତ୍ସାହ ହେଇ ପଡୁଛନ୍ତି ଏଇସବୁ ଗୁଡାକ ପାଇଁ ଟିକେ ସଂଯତ ହେଇକିରି ସେମାନଙ୍କୁ ଚିନ୍ତା କରିବାକୁ ପଡିବ, ଦମ୍ଭ ଧରି ରହିବାକୁ ପଡିବ। ତଥାପି ଯୁବକମାନେ ଅତି ତାଙ୍କ ମନରେ ସବୁବେଳେ ଗୋଟେ ଆକାଂକ୍ଷା ରହିଥାଏ, ପିଲାଦିନରୁ ସେମାନଙ୍କ ମନରେ ଗୋଟେ ଆକାଂକ୍ଷା ରହିଥାଏ ସେମାନେ କିଛି ଗୋଟେ କରିବେ କିନ୍ତୁ ସେଇଟାକୁ ସେମାନେ ସଫଳ କରିବା ପାଇଁ ତାଙ୍କ ମନରେ ଗୋଟେ ମାନସିକ ପ୍ରସ୍ତୁତି ଆବଶ୍ୟକ, ସରକାରୀ ସହାୟତା ଆବଶ୍ୟକ, ପାରିବାରିକ ସହଯୋଗ ଆବଶ୍ୟକ, ଏକ ଆଦର୍ଶ ଅହିଂସାର ବାତାବରଣ ଆବଶ୍ୟକ। ସରକାରଙ୍କ ତରଫରୁ ତ ବହୁତ ଗୁଡ଼ିଏ ଯୋଜନା ସୃଷ୍ଟି ହେଇଛି ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ବର୍ତ୍ତମାନ ଯେତେ ସବୁ ଯୋଜନା ଅଛି ଆମର ଯୁବକମାନେ ଯଦି ସେସବୁର ଉପଯୋଗ କରିବେ ଏବଂ ଅହିଂସାକୁ ଅନୁସରଣ କରି ଯଦି ସେମାନେ ଆଗେଇ ଯିବେ ଆମ ଦେଶ ଆହୁରି ସୁନ୍ଦର ହେଇପାରିବ। କାହିଁକି ନା ଶାନ୍ତିପୂର୍ଣ୍ଣ ଅବସ୍ଥାରେ ହିଁ ଉନ୍ନତି ସମ୍ଭବ, ହିଂସା ମାଧ୍ୟମରେ କେବେ ହେଲେ କୌଣସି ଦେଶର ବିକାଶ ହେଇନାହିଁ, ଧ୍ୱଂସ ଆଡ଼କୁ ସେଇଟା ସୂଚନା ଦିଏ। ତେଣୁ ଆମର ଯୁବପିଢ଼ି ଯଦି ସରକାରଙ୍କର ଏସବୁ ଯେତେ ଯୋଜନା ଅଛି ତାର ସୁଯୋଗ ନେଇ ନିଜକୁ ଆହୁରି ସମୃଦ୍ଧ କରିପାରିବେ ସେମାନେ ବି ସମୃଦ୍ଧ ହେବେ, ଦେଶ ମଧ୍ୟ ସମୃଦ୍ଧ ହେବ।

ଶୁଣୁଥିଲେ ଆଲୋଚନା ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଅସଲି ନୋଟ ରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ବଡ ବୋହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କଣ ପାଇଁ?
4: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
6: ସବୁ କିଛି। ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କଣ।
7: ଆର୍ବିଆଇ କହେ,
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
9: ରହିଯା ଗୁଡ୍ଡୁ।
0: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ କରିପାରନ୍ତି।
9: ଓ, ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
10: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟବ୍ୟାଗ ଦରକାର ତ ପ୍ରଥମେ କ୍ୟାପ୍ଟେନ କୁ କୁହ, ନ ଶୁଣିବେ ତ ମ୍ୟାନେଜର କୁ।
11: କରେକ୍ଟ।
10: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କ ରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲ ରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝି, ରାଜ୍ୟସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଓ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜି ର ବି ନାହିଁ, ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ, ଅଛି ଆଭେଲେବିଲିଟି, ଅଛି ପାଇପଲାଇନ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ ଓଡ଼ିଶା ରେଜଲ୍ଟସ୍ ଡଟ୍ ଏନ୍ଆଇସି ଡଟ୍ ଇନ୍ରେ ପରୀକ୍ଷା ଫଳ ଦେଖିପାରିବେ।

ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା ଅଗଷ୍ଟ ମାସ 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏ ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ରେ ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ

0: ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ୍ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା ରାମାୟଣ ମା ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍ 1ରୁ 5 ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94 ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛିଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ଘର 108 ଏବଂ 102କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଆଞ୍ଚଳିକ ସମ୍ବାଦ ଶେଷ ହେଲା।
1: ବାପାଙ୍କୁ ସରପ୍ରାଇଜ୍ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ,
1: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: RBI କହେ ସ୍ମାର୍ଟ ବନ, କୁଲ ରୁହ।

0: ପାର୍ସଲ ନୋଟ ରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଜିର ପ୍ରସଙ୍ଗ, ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ ମେ ମାସ 18 ତାରିଖକୁ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର ସଂଗ୍ରହାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପରିଦର୍ଶକଙ୍କୁ ଏଥିରେ ସହଭାଗିତା କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ଏହି ଐତିହ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି। ଭାରତବର୍ଷରେ ବିଭିନ୍ନ ସ୍ତରର ଏବଂ ଭିନ୍ନ ଭିନ୍ନ ଭିତ୍ତିଭୂମି ବିଶିଷ୍ଟ ସଂଗ୍ରହାଳୟ ରହିଛି। ସେଥିମଧ୍ୟରେ ସର୍ବପୁରାତନ ସଂଗ୍ରହାଳୟ ଭାବେ କୋଲକାତା ସ୍ଥିତ ଭାରତୀୟ ସଂଗ୍ରହାଳୟ ମାନ୍ୟତା ପାଇଛି। 1814 ମସିହାରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଭାରତୀୟ ଉପମହାଦେଶର ସବୁଠାରୁ ପୁରୁଣା ଏବଂ ବୃହତ୍ ପ୍ରତିଷ୍ଠାନ। ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଜୀବାଶ୍ମ, ପୁରାତନ ପ୍ରଚଳିତ ମୁଦ୍ରା, ପାଣ୍ଡୁଲିପି, ଚିତ୍ରକଳା ଏବଂ ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଆଦି ରହିଛି। ଦିଲ୍ଲୀଠାରେ 1949 ମସିହାରେ ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 200,000 ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ମସିହାରେ ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଲିଷ୍ଟ ଦଲିଲ୍ଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, ପିଏମ୍ ସଂଗ୍ରହାଳୟ, ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା,

0: ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ୍ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନ ଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।
2: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ। ଆଜି ଏଥିରେ ଶୁଣିବା କହ୍ଲ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ।
3: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କହ୍ଲ ସମ୍ପ୍ରଦାୟର ହେର ଗୀତ। ପରିବେଷଣ କରିଛନ୍ତି ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ। ଜଣେ ଯୁବକ ଓ ଜଣେ ଯୁବତୀ ପରସ୍ପରକୁ ଭଲ ପାଉଛନ୍ତି, କିନ୍ତୁ ଘରେ ବାପା ମା, ଭାଇ ଭାଉଜ କେହି ରାଜି ନୁହନ୍ତି। ତେଣୁ ଦୁହେଁ ରାତିକ ଭିତରେ ଦୂର ସ୍ଥାନକୁ ଚାଲିଯିବା ପାଇଁ ମନସ୍ଥ କରିଛନ୍ତି।

ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଡମାନ ନାୟକ, ବୁଆଇ ନାୟକ, ଜେନା ଜଙ୍କ, ଗୋବିନ୍ଦ ନାୟକ, ଲେଙ୍ଗା ନାୟକ, ବୀରସିଂ ସାମାଡ, କାଇରୀ ନାୟକ, ରାଣୀ ନାୟକ ଏବଂ ମାଙ୍ଗୁ ନାୟକ। ଗାଈ ଜଗୁଆଳି ଜଣକ ଦିନସାରା ବଣ ଜଙ୍ଗଲରେ ବୁଲି ବୁଲି ଗାଈ ଗୋରୁ ଛେଳିଙ୍କୁ ଜଗାରଖା କରିଥାଏ। ବିଭିନ୍ନ କଣ୍ଟା ପଥର ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ତାର ଦାଦା ନାନାଙ୍କୁ ଜୋତା କିଣିଦେବାକୁ ଅନୁରୋଧ କରିଛି।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆଜି ଏଥିରେ ଶୁଣିଲେ କଲ୍ଲ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ଶିଳ୍ପୀ ଲକ୍ଷ୍ମଣ ନାୟକ ଏବଂ ତାଙ୍କର ସାଥୀ କଳାକାର। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ୱଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ

0: ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା। ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି। ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋର୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି, ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ପୁଞ୍ଜିନିବେଶ, ନୀଳ ଅର୍ଥନୀତି, ଅକ୍ଷୟ ଶକ୍ତି, ଶିକ୍ଷା, ବିଜ୍ଞାନ କାରିଗରୀ କୌଶଳ, କୃତ୍ରିମ ବୁଦ୍ଧିମତା, ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା। ଅର୍ଥନୀତି ଭାଗିଦାରୀ ବୁଝାମଣାପତ୍ର ବିଶେଷକରି ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି। ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା, ମାତ୍ର ପହଲଗାମ୍ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି। ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଆନ୍ସ ଇନିସିଏଟିଭ୍ରେ ନରୱେର ଯୋଗ ଦେବାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି, ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ। ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି
1: नॉर्वे की यात्रा करके मुझे बहुत खुशी हो रही है। यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है। सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहां की जनता को हार्दिक शुभकामनाएं देता हूं।
0: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ। ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶକୁ ଅଧିକ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା

0: ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ରଣନୈତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦୁଇପକ୍ଷ ସାମୁଦ୍ରିକ ସହଯୋଗକୁ ପ୍ରୋତ୍ସାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ୍ ଫନ୍ ଭନ୍ ଗ୍ୟାଙ୍କ ସହିତ ଦୁଇପକ୍ଷ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓର ମହାନିର୍ଦ୍ଦେଶକ ଡକ୍ଟର ଟ୍ରେଡସ୍ ଆଧାନମ୍ ଘେବ୍ରିୟାସାସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟ୍ରେଡ୍ରସ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ ସ୍ୱାଗତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଡବ୍ଲ୍ୟୁଏଚ୍ଓ ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
1: ସୋନପୁରର ମ୍ୟୁନିସିପାଲିଟି, ବିନ୍ଗା ଏନ୍ଏସ୍ସି ଏବଂ ତରଭା ଏନ୍ଏସ୍ସି ଆଉ ବୀର ମହାରାଜପୁର ଯୋଉ ନୂଆ ଏନ୍ଏସ୍ ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନ୍ର କଥା କୁହନ୍ତୁ ବା ଆଗାମୀ ଦିନରେ ଯେଉଁ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ ଏବଂ ଆଗାମୀ ଦିନରେ ଯେଉଁ ବର୍ଷା ଦିନ ପୁଣି ଆସୁଛି ତା ପାଇଁ ୱାଟର ଲଗିଂ ପଏଣ୍ଟକୁ କେମିତି ଠିକ୍ଠାକ୍ କରିବେ ଏବଂ ଡ୍ରେନେଜ୍ ସିଷ୍ଟମ୍, ସୋରେଜ୍ ସିଷ୍ଟମ୍କୁ ଠିକ୍ କରିବେ ଆ ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସ୍ସି ଯେଉଁ ହେବାକୁ ଯାଉଛି ସେ ନୂଆ ଏନ୍ଏସ୍ସିର ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହବ, କେମିତି ଲାଇଟ୍ ସବୁ ଜାଗାରେ ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
0: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି।

0: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହ ସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ କହିଥିଲେ,
1: ମହାପାତ୍ର ବହୁତ ବଡ଼ ଲେଖକ ଥିଲେ, ଯାହାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ସେ ଓଡ଼ିଶା ସାହିତ୍ୟ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ, ତେଣୁ ତାଙ୍କର ଏହି ଜନ୍ମଦିନ ସୋନପୁରରେ ପାଳନ କରିବା ସୋନପୁର ଗୋଟା ଗୁରୁତ୍ୱପୂର୍ଣ୍ଣ ଜାଗା, ଏ ଭୀମ ଭୋଇଙ୍କର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ଼ ବଡ଼ ଅନୁଷ୍ଠାନ ଅଛି ଏବଂ ମଠ ମନ୍ଦିର ଅଛି, ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ, ସେମାନେ ମହାପାତ୍ର ନୀଳମଣି ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତି ସହ ସଂଗ୍ରାମ କରିକି ମଣିଷ, ସାଧାରଣ ମଣିଷ ଅସାଧାରଣ ଉଚ୍ଚତାରେ ପହଞ୍ଚିପାରେ ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତ ଉଦ୍ବୁଦ୍ଧ ହେବେ।
0: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ରେୟାର୍ର ସଂଯୁକ୍ତ ପ୍ରୟାସରେ ଟାଉନ୍ହଲ୍ ପରିସରରେ ଆୟୋଜିତ ଏହି ବିବାହ ସମାରୋହରେ ମୋଟ 17 ଯୋଡ଼ି ବରକନ୍ୟା ସାମିଲ ହୋଇ ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଓ ବିଧାୟକ ରଘୁନାଥ ଜଗଦଲା 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ବିବାହ ଅର୍ଥବୋଝ କମାଇବାରେ ସହାୟତା ମିଳିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।

0: କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏହି ବିଜ୍ଞାପନ ପରେ।
1: ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
2: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
1: ନାଣ୍ଡୁ ଭାଇ ଗହଣା ଦୋକାନ ସେଠି ସବୁ ଠିକ ଠାକ ମିଳିବ ତ?
2: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
1: ତାହେଲେ ତ ବଢିଆ କଥା।
2: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
3: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
4: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
4: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
5: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
4: ତାହେଲେ ଯିବା ନା କି କହୁଛ?
3: ଚାଲ।
0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ। ପ୍ରଯୋଜନା ନାଗଭୂଷଣ ମାଝି, ଉପସ୍ଥାପନାରେ ଅଛନ୍ତି ସତ୍ୟାନନ୍ଦ ସେଜପଡ଼ା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ଶୁଭେନ୍ଦୁ କୁମାର ବେହେରା।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଆଉ ନମସ୍କାର। ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ ଭାଇ, ଏବେ ଦେଖ ପ୍ରତ୍ୟେକ ଦିନ କହିବାକୁ ଗଲେ ଉପରଓଳି ବର୍ଷା ହଉଛି, ନାଇଁ କି? ବର୍ଷା ହଉଛି ମାନେ ଏଇଟା ହଉଛି କାଳ ବୈଶାଖୀ ବର୍ଷା, ଅର୍ଥାତ ପବନ ସହିତ ବର୍ଷା। କେତେବେଳେ କେତେବେଳେ କୁଆପଥର ବି ପଡୁଛି, ଆଉ ଏବେ ମୋବାଇଲରେ ବି ସବୁ ମେସେଜ ଆସିଯାଉଛି, ସୂଚନା ଆସୁଛି ଯେ ଆଗାମୀ 3 ଘଣ୍ଟା ମଧ୍ୟରେ ଆପଣଙ୍କ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି, ସେଥିପ୍ରତି ସତର୍କ ରହିବେ ହେଲା। ଓ ସରକାରଙ୍କ ତରଫରୁ ଗୋଟେ ମେସେଜ ଆସୁଛି, ଯେକୌଣସି ମୋବାଇଲ ଫୋନ
0: ଆଉ କମ ସେ କମ ହିତାକାଂକ୍ଷୀ ହେଇଛନ୍ତି ସରକାର, ଆଉ ଆମକୁ ପାଣିପାଗ ଆଗରୁ ଜଣେଇ ଦଉଛନ୍ତି। ଆଉ
1: ତେଣୁ ତାପରେ ବର୍ଷା ହଉ କି ଖରା ହେଇଥାଉ, ଯାହା ବି ହଉ, ଅଞ୍ଚଳରେ ସମ୍ଭାବନା ତ ଅଛି,
2: ତେଣୁକରି ଆମର ଯୋଉ ଭାଇ ଭଉଣୀ ମାନେ ବର୍ତ୍ତମାନ ବାହାରେ ରହିଛନ୍ତି, କାଳ ବୈଶାଖୀ ହବା ପୂର୍ବରୁ ଅର୍ଥାତ ସନ୍ଧ୍ୟା ପୂର୍ବରୁ ଟିକେ ଘରକୁ ପଳେଇ ଆସିବେ। ଆଉ ଦ୍ୱିତୀୟତଃ ଆମର ଯୋଉ ବାହାରେ ସବୁ ଜିନିଷ ପାତି ପଡୁଛି, କାଳ ବୈଶାଖୀରେ ଉଡି ଉଡା ଯିବ କି କାଡେ ଭାଙ୍ଗିଯିବ ବି, ସେଥିପ୍ରତି ସତର୍କ ରହିବେ। ଯଦି ଆମର ମାନେ ଯୋଉଠି ଘର ସେମିତି ଯୋଉଠି ଆମେ କେରପାଲ ଦେଇଛେ ବା ଗୋଟେ ଚାଳ ଅଛି, ତାକୁ କେମିତି ସୁରକ୍ଷିତ ରଖିବା, ସେ ଦିଗ ପ୍ରତି ଧ୍ୟାନ ଦେବା। ଆଉ ଅନେକ ଲୋକ ଆମର ଦେଖୁଛି ଯେ ତାଙ୍କର ଘରେ ଜାଗା ନଥାଇକି ବାହାରେ କିଛି ଜିନିଷକୁ ପଟା ହଉ ବା ଅନ୍ୟାନ୍ୟ ଘର ସାମଗ୍ରୀ ତାକୁ ବାହାରେ ରଖିଥାନ୍ତି, ତାକୁ ଭଲ ଭାବରେ ବାନ୍ଧି ଦେବେ, ଉଡ଼େଇକିରି ପଟା ଫଟା ରଖିଥିଲେ କାଠ ଗଦା ତାକୁ ବାନ୍ଧି ଦେଇକିରି କେରପାଲ ଢଙ୍କେଇ ଦେବେ, ବା ଜରି ବି ମିଳୁଛି, ଯେମିତି ପାଣିରେ ଭିଜିଗଲେ ବି ମାନେ ଅସୁବିଧା ହବନି, କ୍ଷତି ହବନି। ଆଉ ବାହାରେ କୁଦାଳ ହଉ କି ଟିଣ ହଉ, ସେମିତି ଜିନିଷ ରଖିବେନି, କାରଣ ଉଡ଼ିକିରି କିଆଡେ ନେଇ କିଆଡେ ପଳେଇବ, କାହା ଉପରେ ବି ପଡିଯିବ।
1: ତାପରେ ଏଇନା ସମୟଟା ଦେଖ, ଏଇ ଯୋଉ ହାଟ ବାଟ ସମୟଟାରେ ବେଶୀ ଏଇ ଯୋଉ ବର୍ଷା ବା ପବନ ବର୍ଷା ମାଡି ଆସୁଛି, ଫଳରେ ବିକ୍ରି ବଟା ତ ଠପ୍ ହେଇଯାଉଛି, ତାପରେ ଯୋଉ ଜିନିଷ ବି ହାଟକୁ ଆସୁଛି ସେ ବି ସେତେବେଳେ ବାଧ୍ୟ ହେଇକି ସେ ଶାଗ ମାଛ ଦାମରେ ମାନେ କମ ଦାମରେ ବିକିବୁକା ଦେଇକି ପଳଉଛନ୍ତି ଘରକୁ, କେନେ ଆଉ ଥରେ ବୋଇବା। ସେ ବର୍ତ୍ତମାନ ପୋଟଳ ବାହାରୁଛି ଭଲ, କୁନ୍ଦିରି ବାହାରୁଛି, କଲରା ବାହାରୁଛି, ଜହ୍ନି ବାଇଗଣ ଇତ୍ୟାଦି ବାହାରୁଛି। ଆମର ବଜାର ଯୋଉଟା ଅଛି ବଜାରରେ ଟିକେ ଦାମ ଟିକେ ଅଧିକା ହେଲା କି, କିନ୍ତୁ ଗାଁ ହାଟ ମାନଙ୍କରେ ଟିକେ କମ ଦାମ ହେଲେ ବି ଯଦି ସମୟରେ ମାନେ ବିକ୍ରି ବଟା ନହେଲା ତାହେଲେ କମ ଦାମରେ ଦେଇକି ବି ପଳଉଛନ୍, ନାଇଁ କି?
2: ହଁ, ସେ ତ ଗୋଟେ କଥା। ଆଉ ଗୋଟେ କଥା ହଉଛି ବର୍ତ୍ତମାନ ଯୋଉ ଆମ୍ବ ସବୁ ହେଇଥିଲା ଆମର, ବହୁତ ଆମ୍ବ ଝଡ଼ିଗଲା ଆଜି କାଳ ବୈଶାଖୀ ହେବା ଦ୍ୱାରା। ତେଣୁକରି ଯାହାର ଆମ୍ବ ଅଛି ସେମାନେ ଯଦି ଭାବୁଥିବେ ଆମେ ଟିକେ ଆଚାର କରିବା କି ଆମ୍ବୁଲ କରିବା, ତାହେଲେ ନିଶ୍ଚିତ ଭାବରେ କିଛି ଆମ୍ବ ତୋଳିକିରି ଆଚାର ଆମ୍ବୁଲ କରନ୍ତୁ, କାରଣ ଆମ ଘରମାନଙ୍କରେ ଆଚାର ଆଉ ଆମ୍ବୁଲର ବି ଚାହିଦା ରହିଛି। ଏବଂ ଯେତେବେଳେ ତରକାରୀ ପତ୍ର ନଥିବ ତାହେଲେ ଆଚାର ଦେଇକିରି କିମ୍ବା ଆମ୍ବୁଲ ଚକଟିକିରି ଆମେ ବିଭିନ୍ନ ତରକାରୀ ବି ବନେଇ ପାରିବା। ତେଣୁ ଏଇ ସମୟଟା ହେଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ ସମୟ, ଏଇ କଞ୍ଚା ଆମ୍ବକୁ ସଂରକ୍ଷଣ କରିକିରି ଆମେ ତାକୁ ଆଚାର ବନେଇବା, ବା ଅନ୍ୟାନ୍ୟ ଯେଉଁ ଆମର ରହିଛି ସବୁ ସ୍କେନିଂ ସେଣ୍ଟର ତାକୁ ନେଇକିରି ଆମେ ଜାମ୍ ବନେଇ ପାରିବା, ଆଉ ତାର ରସରେ ଆମେ ଆମ୍ବ ରସର ସ୍କ୍ୱାସ୍ ବି ବନେଇ ପାରିବା। ଏ ଦିଗ ପ୍ରତି ମଧ୍ୟ ଟିକେ ଧ୍ୟାନ ଦେବା, ଯେଉଁମାନେ ଚାହିଁବେ ଏଇ ସମୟରେ ହିଁ କଞ୍ଚା ଆମ୍ବକୁ ସଂଗ୍ରହ କରିକିରି ଏସବୁ କାମ ଆମେ କରିପାରିବା, ଯାହାଫଳରେ କି ଆମେ 2 ପଇସା ପାଇବି ପାରିବା।
0: ନା ନା, ଏଇ ଯେଉଁ ବର୍ତ୍ତମାନ

0: କଥା କହୁଛ, ଆଉ ଯେଉଁଗୁଡ଼ାକ ଖସିଯିବା କଥା ଆମ କଥା ତ ଖସିଯାଉଛି ନା, ତାକୁ ଆମେ ବିଛେଇବା ଦରକାର ନାହିଁ। ଯେଉଁଗୁଡ଼ା ଖସି ପଡ଼ୁଛି ସେଇଗୁଡ଼ାକ କମସେ କମ ଆମ୍ବୁଲ ବି କରିହେବ, ଆଚାର ଯେଉଁମାନେ ବି କରିପାରୁଛନ୍ତି ଭଲ କଥା, ନହେଲେ ଆମ୍ବୁଲ କରିଦେଲେ ବି ବର୍ଷ ସାରା ବ୍ୟବହାର କରିହେବ।
1: ହଁ, ଏବଂ ତେଣୁ ଆମ୍ବୁଲ ହେଲେ ଆମେ ବିକ୍ରି ବି
0: ହେଉଛି ବାବୁ। ହଉ, ଯାହା ବି ହଉ, କିନ୍ତୁ ଆମର କହିବା କଥା ଯେ ପ୍ରଥମ ଆମେ ଆଲୋଚନା କଲେ କାଳବୈଶାଖୀ କଥା, ତେଣୁ ସମସ୍ତେ ଟିକେ ନଜର ଦେବେ। ଆମ ଚାଷୀ ଭାଇମାନେ ସକାଳୁ ସକାଳୁ ବଡ଼ି ଭୋରରୁ କାମ କରିଦେବେ, ତାପରେ ଦିନ 11 ପରେ ଆଉ କରିବେନି, କାରଣ ଦିନବେଳେ ବହୁତ ଜୋର ଖରା ବି ହେଉଛି, ଆଉ ବହୁତ ସମୟରେ ଆମକୁ ଜଣା ପଡ଼ିବେନି, କିନ୍ତୁ ଦେହରୁ ହଠାତ୍ ଜଳୀୟ ଅଂଶ କମିଯାଇଥିବ। ତେଣୁ ଆମେ ORS ଟିକେ ନେଇକି ଯିବା, ନହେଲେ ପାଣିରେ ଲୁଣ ଆଉ ଚିନି ଟିକେ ମିଶେଇକି ନେଇକି ଗଲେ ବି ଆଉ ମଝିରେ ମଝିରେ ପିଇବା। ତାପରେ କାମ ସରିଗଲେ ଆଉ ଥରେ ଫେର ଦିନ 3:30 ପରେ ଯେତେବେଳେ ତାପମାତ୍ରା କମିଯିବ, ତାପରେ ବିଲ୍କୁ ଯିବା ବା କାମ କରିବା। ଆଉ ତେଣୁ ଭାରି କାମ ଟିକେ ହେଲା ଟିକେ କରିବାକୁ ମନା ଆଉ।
1: ହଁ, ତାପରେ ଯେଟା କରିଲ ବହୁତ ବଢିଆ କଥା, ଆମେ ଯୁଆଡେ ବି ଯିବା ପାଣି ବୋତଲ ନିଶ୍ଚିତ ନେଇକି ଯିବା। ମାନେ ଯେମିତି କହିଲ ସେ ପାଣିରେ ଆମେ ଟିକେ ଗ୍ଲୁକୋଜ ହଉ କିମ୍ବା ORS ହଉ ଚିନି ଲୁଣ ମିଶେଇକି ନେଇଥିବା, ଯାହାଫଳରେ ଆମେ ଟିକେ ଟିକେ ପିଉଥିବା ଆଉ ଫେରି ଆସିଲା ପର୍ଯ୍ୟନ୍ତ।
2: ହଉ ବଡ଼ ଭାଇ, କାର୍ଯ୍ୟକ୍ରମ ଆଗେଇବା, ଗୋଟେ ଭଜନ ଶୁଣିବା।
0: ହଉ ହଉ।

0: ବଡ଼ ଭାଇ, ଆମେ କଥାରେ କହୁ ଚାଷ ତରତର ବଣିଜ ମଠ, ଅର୍ଥାତ୍ ଚାଷ କାମକୁ ଆମେ ଯଦି ଠିକ୍ ସମୟରେ ତରତର ଭାବରେ ଆଗୁଆ ଭାବରେ କରିନବା ତାହେଲେ ଆମେ ଲାଭ ପାଇବା ନାଇଁ କି? ଆଉ ବଣିଜ ମଠ ଅର୍ଥାତ୍ ବ୍ୟବସାୟଟା ସେ ବସି ବସିକି କରୁଥିବ, ଥରେ ଯଦି କିଛି ବ୍ୟବସାୟ ଆରମ୍ଭ କଲା ବା କିଛି ଜିନିଷପତ୍ର ବିକ୍ରି ବଟା କଲା ତାହେଲେ ସେ ଜିନିଷ ଥରେ ଆଣିଲା କିନ୍ତୁ ମାସେ ଧରିକି ବିକ୍ରି ଚାଲିଲା।
1: ଓହୋ, କଥା ହଉଛି କିସ, ତୁମେ ଜିନିଷ ବିକ୍ରି କର କି ସେବା ବିକ୍ରି କର, ଗୋଟେ ଆଉ ଗୋଟେ କଥା ବି କହନ୍ତି ନା, ଯାଚି ବିକିଲେ ମାଣିକ ଭାଣ୍ଡ। ଯଦି ତୁମେ ତରତରିଆ ଭାବରେ ଲୋକଙ୍କୁ ଖାଲି ଯାଚି ଚାଲିବ ତାହେଲେ ତୁମେ ଯେତେ ବଡ ଜିନିଷ ରଖିଥାଉ, ଯେତେ ମୂଲ୍ୟବାନ ସେବା ରଖିଥାଉ, ହଠାତ୍ ଲୋକ ତାକୁ ବିଶ୍ୱାସ କରିବେନି। ଯେମିତି ଦେଖ ଆମର ବୀମା କଥା, ଜୀବନ ବୀମା ହଉ, ସ୍ୱାସ୍ଥ୍ୟ ବୀମା ହଉ, ଯାହା ବି ହଉ, ସେଇଟା ଗୋଟେ ଗୋଟେ ଗୋଟେ ଜୀବନ ପ୍ରତି, ଗୋଟେ ଗୋଟେ ବ୍ୟକ୍ତି ପ୍ରତି ସେଟା ଗୋଟେ କେତେ ବଡ କଥା ତାଙ୍କର ଇଏରେ। କିନ୍ତୁ ପ୍ରକୃତରେ ସେ ବୀମା ଯୋଉମାନେ କରନ୍ତି ଏଜେଣ୍ଟ ମାନଙ୍କୁ କେତେ ଡରନ୍ତି ଲୋକ, ଘରେ ଥାଇକି ବି ମନା କରିଦିଅନ୍ତି। ତ ସେଇଭଳି କଥା ବ୍ୟବସାୟ ଏବଂ ଚାଷ ଦୁଇଟା ଯଦିଓ ପରିପୂରକ ପ୍ରଥମରୁ କିରି, ମାନେ କହିବାକୁ ଗଲେ ଯାହା ଆମେ ଜିନିଷ ତିଆରି କରୁଛେ ବା ଜିନିଷ ଅମଳ କରୁଛେ ଚାଷୀ ଭାଇମାନେ, ଯଦି ବିକ୍ରି ବଟା ନ ହେଇପାରିଲା ଠିକ୍ ଭାବରେ ତାହେଲେ ସେଇଟା ବି କହିବାକୁ ଗଲେ ସେ ବିକ୍ରି ବଟାଟା ଗୋଟେ ବ୍ୟବସାୟର ଗୋଟେ ଦିଗ, ଏବଂ ବିକ୍ରି ବଟା ଯଦି ଠିକ୍ ଭାବରେ ନ ହେଇପାରିଲା ତାହେଲେ ଚାଷୀ ଭାଇଟିଏ ହଉ ବା ଆମେ ହୁଅନ୍ତୁ ବା ଆମର କେହି ପଡ଼ିଶା ହୁଅନ୍ତୁ, ସେ ତାଙ୍କର ପ୍ରକୃତ ମୂଲ୍ୟ ବି ପାଇବେ ନାହିଁ। ତେଣୁ ଆମର ଯୋଉ ବାଣିଜ୍ୟ ଏବଂ ଚାଷ ଦୁଇଟା ଯାକ ପରସ୍ପରକୁ ପରିପୂରକ ଏବଂ ସମାନ୍ତରଳ ଭାବରେ ଗତି କଲେ ଯାଇକି ଦେଶ ଆଗେଇବ। କିନ୍ତୁ ବର୍ତ୍ତମାନ କଥା ଅଲଗା ହେଇଯାଇଛି, ଚାଷକୁ ଏତେ ଆଉ ଇଏ ଦେଉନାହାନ୍ତି, ମାନେ କହିବାକୁ ଗଲେ ଏତେଟା ଆଉ ନଜର ନାହିଁ। ଆଉ ଧାନ ବହୁତ ଅଧିକା ହଉଛି, ଗହମ ବହୁତ ଅଧିକା ହଉଛି, ଚାଷୀ ଭାଇମାନଙ୍କ ପାଖରୁ କିଣା ହଉଛି, ଠିକ୍ ଅଛି। କିନ୍ତୁ ଚାଷ ତା ବୋଲି ବିଭିନ୍ନ ବହୁମୁଖୀ ଚାଷ ଯୋଉଟା କରିବା କଥା, ଆଉ ସେଇଟା ଆମର ଚାଷୀ ଭାଇମାନଙ୍କ ପାଖରେ ବହୁତ କମ ଚାଷୀ ଭାଇ ଅଛନ୍ତି ସେମିତି କରୁଛନ୍ତି। ଆଉ ଆସ୍ତେ ଆସ୍ତେ ପାଣିର ସୁବିଧା, ଏବେ ମାଟିର ଯୋଉ ଉର୍ବରତା, ଏ କଥାକୁ ନେଇକି ବହୁତ ଚିନ୍ତା କରିବାର ବିଷୟ ଅଛି। ହଉ ତାହେଲେ କିସ କହୁଛ, ସେ ଚାଷ ତରତର ବଣିଜ ମଠ ସମ୍ପର୍କରେ କିଛି ଗୋଟେ କଥା ହବ ନା କିସ?
0: କିଛି ଆଲୋଚନା କରିବା। ଆମ ଗଣରେ ଅଛନ୍ତି ଜଗତ ଜୀବନ ରଥ, ସେ କହୁଛନ୍ତି ଚାଷର ଆବାହମାନ କାଳରୁ, ଚାଷକୁ ଆମେ ଯେତେବେଳେ ପାରମ୍ପରିକ ଭାବରେ କୃଷି କରୁନଥିଲେ ସେବେଠୁ ବର୍ତ୍ତମାନର ସ୍ଥିତି କେତେ ବଦଳିଛି, କେତେ ବ୍ୟାପକତା ଆସିଛି, ଏହି ବିଷୟରେ ଆଲୋଚନା କରୁଛନ୍ତି।
2: କଥାରେ ଅଛି ଚାଷ ତରତର ବଣିଜ ମଠ, ଯଦି ଚାଷର ପ୍ରଥମ ସମୀକ୍ଷା କରିବା ତେବେ ଦ୍ୱିତୀୟ ସୋପାନ ହେବ ବଣିଜ ବା ବାଣିଜ୍ୟ ବ୍ୟବସାୟ।

ଚାଷକୁ ନେଇ ବାଣିଜ୍ୟର ବାସ୍ତବତା ପ୍ରସାରିତ ହେଲେ ଜନମାନସ ତାର ଚାହିଦା ମେଣ୍ଟାଇ ପାରେ। ଚାଷର ଅତୀତ ଇତିହାସକୁ ପର୍ଯ୍ୟାଲୋଚନା କଲେ ଆମେ ବହୁତ ଅତୀତକୁ ଆଦିମ ମଣିଷର ନୂତନ ଚଳଣୀକୁ ହିଁ କେବଳ ସ୍ମରଣ କରିପାରିବା। ଆଦିମ ମଣିଷ କେବଳ ପ୍ରକୃତିକୃତ ବୃକ୍ଷକୁ ହିଁ ଦେଖିଥିଲା। ସେ ବରଗଛ ହେଇପାରେ କି ସେ ଆମ୍ବ ଗଛ ହେଇପାରେ କି ସେ ଶାଳ ଗଛ ହେଇପାରେ ବା ନାନା ଜାତି ଉଦ୍ଭିଦ ହୋଇପାରନ୍ତି। ନଈ ପୋଖରୀ ହ୍ରଦ ସରୋବରର ଚତୁଃପାର୍ଶ୍ୱର

ସରବରର ଚତୁର୍ପାର୍ଶ୍ୱର ସବୁଜିମା ଯାହା ଆପେ ଆପେ ପ୍ରକୃତିଗତ ସୃଷ୍ଟ, ତାକୁ ଆଦିମ ମଣିଷ ତାର କ୍ଷୁଧା ମେଣ୍ଟାଇବାର ଚେଷ୍ଟା କରୁ କରୁ କିଛି ନୂତନ ମସ୍ତିଷ୍କଗତ ହେବାରୁ ଲଙ୍ଗଳ ଶିଆରର ସାହାଯ୍ୟରେ କିଛି ମଞ୍ଜି ପୋତିବାର ଅଭ୍ୟାସ କଲା ଓ ପରେ ପରେ ମସ୍ତିଷ୍କ ଆଉ ଟିକେ ବିକଶିତ ହେବାରୁ ଧାନ୍ୟ ଓ ଗହମ ପରି ମଞ୍ଜି ବା ବିହନର ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ଯାଇପାରିଲା। ପରେ ପରେ ତାର ଲକ୍ଷ୍ୟସ୍ଥଳ ହେଲା ଅକ୍ଷୟ ତୃତୀୟା। ଆଉ ସେହି ଦିନଠାରୁ ବୈଶାଖ ମାସରେ ସେ ଅକ୍ଷିମୁଠି ଅନୁକୂଳ କରି ବିଶେଷ କରି ଧାନ୍ୟ ଚାଷର ଅୟମାରମ୍ଭ କଲା। ଧାନକୁ ମା ଲକ୍ଷ୍ମୀଙ୍କର ବରଦାନ ମାନି ନେଇ ନିଜର କ୍ଷୁଧା ମେଣ୍ଟାଇବାର ଏକମାତ୍ର ସାଧନର ମାଧ୍ୟମ ବୋଲି ଅଦ୍ୟାବଧି ପରିଶ୍ରମ କରି ଆସୁଅଛି। ଆମ ଭାରତ ବର୍ଷରେ ଧାନ ତଥା ଗହମ ମୁଖ୍ୟ ଅର୍ଥ ଲଗାଣକାରୀ ଶସ୍ୟ ରୂପେ ପରିଗଣିତ ହୋଇ ଆସୁଅଛି। ତା ଛଡ଼ା ରବି ଫସଲକୁ ବାଦ ଦେଲେ ପନିପରିବା ତଥା ମସଲା ଜାତୀୟ ଶସ୍ୟକୁ ନେଇ ମଣିଷ ବେଶ ବୈଜ୍ଞାନିକ ସିଦ୍ଧି ହୋଇପାରିଛି। ଏସବୁ କିଛି ମଣିଷର ନିଜସ୍ୱ ସୁଖ ଆୟାସ, ସେ ସ୍ୱତଃସିଦ୍ଧ। ମଣିଷ ନିଜେ ବଞ୍ଚିବା ପାଇଁ ବା ନିଜର କ୍ଷୁଧା ମେଣ୍ଟାଇବା ପାଇଁ ଯେଉଁ ଯେଉଁ ସବୁର ଖାଦ୍ୟ ଆକାରରେ ମୃତ୍ତିକାଗତ ଆଧାରରୁ ଚାଷ ଆଦି କରିଥାଏ, ସେସବୁ ସିଏ ନିଜେ ଆଧାରୀଭୂତ ହୋଇ କାଳକ୍ରମେ ପ୍ରାପ୍ତ କରିଛି। ଧାନ, ଗହମ, ବାଜ୍ରା, ମାଣ୍ଡିଆ, ମକା, ଡାଲି ଜାତୀୟ ଫସଲ, ତୈଳବୀଜ, ଫାଇବର, ରେଶମ, ଏଣ୍ଡି ପରି ତନ୍ତୁ ଜାତୀୟ ଚାଷ, ଆବଶ୍ୟକୀୟ ପନିପରିବା, ମସଲାଜାତ ଦ୍ରବ୍ୟ, କିଛି ଅର୍ଥ ଲଗାଣକାରୀ ଫସଲ ତ କିଛି ନିଜ ଜୀବନ ନିର୍ବାହ କରିବାର ଫସଲ ତଥା ଆମ୍ବ, ପଣସ, ସପୁରି, ସେଉ, ନାସପାତି, ଅଙ୍ଗୁର ଆଦି ରସାଳୁଆ ଫଳ ବଗିଚାର ସମାହାର। ଝୋଟ, ନଳିତା, କପା, ଶିମିଳି ପରି ପଶମ ବସ୍ତ୍ରର ଆବଶ୍ୟକତାର ବ୍ୟବହାର୍ଯ୍ୟ ଚାଷ ମଧ୍ୟ ମଣିଷର ପରିଶ୍ରମଗତ ତଥା ଜଳାଶୟଗତ ଖାଦ୍ୟ ଯଥା ମାଛ ଚାଷ ସାମଗ୍ରିକ ଭାବରେ ଏଇ ଏତିକି ପ୍ରାୟତଃ ଚାଷର ବିବରଣୀ। ଏଣୁ ଏବେ ଏହାକୁ ଆମେ କିଛିଟା ବିସ୍ତୃତ ଆଲୋଚନା କରିବା, ଯାହା ହେଲା ରବି ଫସଲ ବା ଖରିଫ କାର୍ଯ୍ୟକ୍ରମ। ଭାରତରେ ଖରିଫ କାର୍ଯ୍ୟକ୍ରମ ହେଉଛି ସାଧାରଣତଃ ଜୁନ୍ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତର ସମୟବ୍ୟାପୀ ଅବଧି ବା ଖରିଫ ଋତୁ ପାଇଁ କୃଷି ସମ୍ବନ୍ଧୀୟ କାର୍ଯ୍ୟକଳାପ କାର୍ଯ୍ୟକାରୀ କରିବା ପାଇଁ ଏକ ଋତୁକାଳୀନ କୃଷି ସମ୍ବନ୍ଧୀୟ ଯୋଜନା। ଏହି ଋତୁ ରାଜ୍ୟର କୃଷି ଉପରେ ନିର୍ଭରଶୀଳ ବର୍ଗଙ୍କର ଆର୍ଥିକ ସ୍ୱଚ୍ଛଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେହେତୁ ଏହି ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହୋଇ ଫସଲ ଚାଷ ପାଇଁ ଆବଶ୍ୟକ ବର୍ଷା ହୋଇଥାଏ, ଏହି ଖରିଫ କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ହେଉଛି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ରାଜ୍ୟବ୍ୟାପୀ କୃଷକମାନଙ୍କର ଜୀବିକା ଉପାର୍ଜନରେ ସହାୟତା ପ୍ରଦାନ କରିବା। ଖରିଫ ଓ ରବି ଉଭୟ ଉତ୍ପାଦକତା ଏବଂ ସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ ଖରିଫ କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଥାଏ। ଖାଦ୍ୟ ସୁରକ୍ଷା ଚାଷୀଙ୍କର ଆୟ ବୃଦ୍ଧି କରିବା ଓ ସାମଗ୍ରିକ ଭାବରେ ରାଜ୍ୟରେ କୃଷିର ଅଭିବୃଦ୍ଧି କରିବା। ଓଡ଼ିଶା, ବେଙ୍ଗଲ, ଆସାମ, ମଣିପୁର, ଗୁଜରାଟ, ପଞ୍ଜାବ ଆଦି ପ୍ରାୟତଃ କେତୋଟି ରାଜ୍ୟରେ ଖରିଫ କାର୍ଯ୍ୟକ୍ରମ ଅନୁଯାୟୀ ମୁଖ୍ୟତଃ ଧାନ, ଗହମ, ମକା, ଡାଲି ଜାତୀୟ ଫସଲ, ତୈଳବୀଜ, ମାଣ୍ଡିଆ, କପା ଚାଷ ଉପରେ ପ୍ରାୟତଃ ବାର୍ଷିକ କେନ୍ଦ୍ରିତ ହୋଇ ଆସୁଅଛି। ସର୍ବଭାରତୀୟ ଆଧାରରେ ଧାନ ମୁଖ୍ୟ ଖାଦ୍ୟଶସ୍ୟ ହୋଇଥିବାରୁ ଏହାର ବିହନ ବିତରଣ, ଜଳସେଚନ ସହାୟତା ଓ ଜ୍ଞାନକୌଶଳ ସମ୍ପର୍କିତ ହସ୍ତକ୍ଷେପ ଦୃଷ୍ଟିରୁ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ରାଜ୍ୟ ସରକାରମାନେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ମାଧ୍ୟମରେ ବାର୍ଷିକ ଖରିଫ ଜ୍ଞାନକୌଶଳ ପ୍ରସ୍ତୁତ କରିଥାନ୍ତି, ଯାହାକି ଫସଲ ପାଇଁ ଯୋଜନା କରିବା, ବିହନ ଯୋଗାଣ, ଆବଶ୍ୟକ ସାମଗ୍ରୀ ପରିଚାଳନା, ଯାନ୍ତ୍ରିକୀକରଣ, ରୋଗ ପୋକ ନିୟନ୍ତ୍ରଣ ଏବଂ ସରକାରୀ ଋଣ ସବସିଡି ସହାୟତାକୁ ଅନ୍ତର୍ଭୁକ୍ତ କରେ। କୃଷି ତଥା କୃଷି ବିଭାଗର ଏହି କାର୍ଯ୍ୟକ୍ରମ ଆଧୁନିକ କୃଷି କୌଶଳ, ଯନ୍ତ୍ରପାତି ବ୍ୟବହାର ଏବଂ ଅପେକ୍ଷାକୃତ ଭାବେ ଉତ୍ତମ ଅମଳ ପରବର୍ତ୍ତୀ ପରିଚାଳନାକୁ ପ୍ରୋତ୍ସାହିତ କରିବା ସହ କ୍ଷତି ହ୍ରାସ କରିଥାଏ ଏବଂ ବଜାର ପ୍ରତି ଅଭିଗମ୍ୟତାରେ ଉନ୍ନତି ଆଣିଥାଏ। ଏହା ମଧ୍ୟ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ କୃଷି ଗବେଷଣା ପ୍ରତିଷ୍ଠାନଗୁଡ଼ିକ ଠାରୁ ସହାୟତା କ୍ରମେ ପ୍ରଭାବଶାଳୀ ଭାବରେ ଯୋଜନା କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରିଥାଏ। ବର୍ତ୍ତମାନ ଆମେ ଆଉ ଟିକେ ବିଭିନ୍ନ ଶସ୍ୟ ଉତ୍ପାଦନ ବାବଦରେ ବିସ୍ତୃତି ଆଲୋକପାତ କରିବା। ଚାଷ ପାଇଁ ସଠିକ୍ ବୃଷ୍ଟିପାତ, ଜଳସେଚନ, ଉତ୍ତମ ବିହନ, ରାସାୟନିକ ସାର, ସଠିକ୍ ମୃତ୍ତିକା, ସମୃଦ୍ଧ କୃଷକ, କୃଷକଙ୍କ ବୀମା, ଋଣ ବା ସବସିଡି, ଚାଷୀର ହାତ ଖର୍ଚ୍ଚ ପଇସା, ଚାଷୀର ମାନସିକ ପ୍ରଫୁଲ୍ଲିତ ମନ ଉନ୍ମାଦନା, ଚାଷୀର ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ବୀମା, ପାରିବାରିକ ଶିକ୍ଷାନବିଶ କୁଟୁମ୍ବ ପରିଜନ, ଏହିସବୁ ସରକାରୀ ପ୍ରୋତ୍ସାହନରେ ଗତି କଲେ ଚାଷୀ ଓ ଚାଷର ଅଭିବୃଦ୍ଧିରେ ସହାୟକ ହୁଏ। ସିଜିନ୍ ଚାଷ, ସିଜିନ୍ ଚାଷ ଧାନ ହେଲା ବାର୍ଷିକ ନିତ୍ୟନୈମିତ୍ତିକ ସିଜିନ୍ ଚାଷ। ବୈଶାଖ ମାସର ଅକ୍ଷୟ ତୃତୀୟା ପରଠୁ ଏହାର ବିସ୍ତୃତ ଚାଷ ହୁଏ। ଆଶୁ ଧାନ, କାଇଁଚ, ଜଙ୍ଗଲି ଜଟା, ପାରିଜାତ ଇତ୍ୟାଦି ଏହିସବୁ ପୁରାତନ ପରମ୍ପରାଗତ ବିହନ ଆଜି ବି
ସ୍ଥାୟୀ ବୈଜ୍ଞାନିକ ନୂତନ ଗବେଷଣାଗତ ହୋଇ ନୂଆ ଗବେଷଣାଗତ ବିହନ ଆମ ରାଜ୍ୟର ରିସର୍ଚ୍ଚ ସେଣ୍ଟରରୁ ବାହାରି ପାରୁଛି। ଗହମ ହେଲା ପାଣି ଭେଦା ଚାଷ ପଞ୍ଜାବ ହରିୟାନା ବେଙ୍ଗଲ ଆସାମ ଆଦି ଜାଗାମାନଙ୍କରେ ତଥା ଏବେ ଓଡ଼ିଶାରେ ମଧ୍ୟ ପାଣିର ସନ୍ତିଆ ସ୍ଥାନ ହିଁ ଗହମ ପାଇଁ ପ୍ରକୃଷ୍ଟ। ଗହମ ବା ଗହମରୁ ପ୍ରସ୍ତୁତ ଅଟା ଏବେ ସର୍ବଭାରତୀୟ ସ୍ତରରେ ଏକ ମୁଖ୍ୟ ପ୍ରଧାନ ଖାଦ୍ୟ। ଅଟା ନାହିଁ ତ

0: ରୁଟି ନାହିଁ। ଘରର ନୈତିକ ରୁଟିଠୁ ରାସ୍ତାକଡ଼ର ଢାବା ପର୍ଯ୍ୟନ୍ତ ରୁଟି ଏକମାତ୍ର ଚାହିଦା। ବାଜରା, ମାଣ୍ଡିଆ ବା ମିଲେଟ୍ ଜାତୀୟ ଖାଦ୍ୟରେ ଶ୍ୱେତସାର ଭରପୁର ଥାଏ। ପଶ୍ଚିମ ଓଡ଼ିଶାର କ୍ଷେତ କିଆରୀରେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜଅ, ବାଜରା, ବିଲୁସୁଆଁ, କୋଦୁଅ ଆଦି ଭଳି ମିଲେଟ୍ ଫସଲର ଚାଷକୁ ଆଜି ସରକାରୀ ସ୍ତରରେ ଆଗେ ପ୍ରାଧାନ୍ୟ ଦିଆଯାଉଛି। ମିଲେଟ୍ ପ୍ରସ୍ତୁତ ବିସ୍କୁଟ ମଧ୍ୟ ଆଜିକାଲି ମାର୍କେଟରେ ବିକ୍ରି ହେଲାଣି। ଡାଲି ଜାତୀୟ ହରଡ଼, ମୁଗ, ବିରି, ମସୁରୀ, ବୁଟ, କାନ୍ଦୁଲ ଇତ୍ୟାଦି ଏହି ଏତିକି ଡାଲି ଜାତୀୟ ଫସଲ ବି ରବି ଜାତୀୟ ଫସଲ। ଏହା ମଧ୍ୟ ପ୍ରବଳ ଲାଭଜନକ ଫସଲ। ବଣିଜର ସୁଦୂର ପ୍ରସାରୀ ପାଇଁ ଏ ଡାଲି ଜାତୀୟ ଫସଲ ବେଶ ଲାଭଜନକ। ଧାନ, ଗହମ ଯାହା ଲାଭ ଦେଇପାରନ୍ତି ବା ନ ପାରନ୍ତି, ମାତ୍ର ଡାଲି ଜାତୀୟ ଫସଲ ପ୍ରଚୁର ଲାଭ ଦେଇଥାନ୍ତି। ଚିନାବାଦାମ, ଚିନାବାଦାମରେ ଧଳା ବାଦାମ ଓ ନାଲି ଚିନାବାଦାମ ବେଶ ଅର୍ଥକାରୀ, ପାଟିକୁ ଖିଆଲି ଖିଆଲି ଆସରରେ ପକାଇଲେ ଏହା ବଡ଼ ସୁଆଦିଆ। ବାଦାମର ଚାହିଦା ବା ବାଦାମ ପ୍ରସ୍ତୁତ ତେଲ ବା ପିଡ଼ିଆ ବେଶ ଲାଭଜନକ। ବାଦାମ ପିଡ଼ିଆ ଗାଈ ଗୋରୁ ପାଇଁ ନୈତିକ ଖାଦ୍ୟର ବେଶ ଖୋରାକ। ହଳଦୀ ଅଦା, ହଳଦୀ ମଧ୍ୟ ଲାଭଜନକ। ଅଦା ଆଜି ଜାହାଜ ବେପାର ପରି ବରିଷ୍ଠ ବ୍ୟବହାର୍ଯ୍ୟ। ଓଡ଼ିଶାର ପଶ୍ଚିମ ଓଡ଼ିଶାର 4 ଜିଲ୍ଲା ହଳଦୀ ଚାଷ ପାଇଁ ପ୍ରକୃଷ୍ଟ। ସେଠାରେ ଅଦା ମଧ୍ୟ ପ୍ରଚୁର ଚାଷ ହେଉଛି। ଜାଗା ଜାଗା ନେଇ ଅଦା ଓ ହଳଦୀ ପ୍ରଚୁର ଅର୍ଥକାରୀ ଫସଲ, ଏଥିରେ ନିତ୍ୟନୈମିତ୍ତିକ ପଇସା ମିଳେ। ତୁଳା ଚାଷ, କପା, ଶିମୁଳି ଆଦି ବେଶ ଅର୍ଥକାରୀ। ତୁଳା ଚାଷ ପଶମ ବସ୍ତ୍ର ପାଇଁ ବା ଶୀତର ଉପଶମ ପାଇଁ ଏହାର ଚାଷ କରିପାରିଲେ ଏଥିରୁ ମଧ୍ୟ ବେଶ କିଛି ଟଙ୍କା ଅର୍ଜନ କରିହେବ। ମାତ୍ର ଆଜିକାଲି ରେୟନ୍ ବା ରେକ୍ସିନ୍ର ମଧ୍ୟ ପଶମ ବସ୍ତ୍ର ପାଇଁ ବହୁଳ ବ୍ୟବହାର ହେଲାଣି। ମସଲା ମିଶନ, ରାଜ୍ୟରେ ଉତ୍ପାଦିତ ହେଉଥିବା ସମସ୍ତ ପ୍ରକାର ମସଲାର ଏକୀକୃତ ବିକାଶ ତଥା ଜାତୀୟ ଆନ୍ତର୍ଜାତୀୟ ବଜାରରେ ମସଲାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମସଲା ମିଶନ ଆରମ୍ଭ କରାଯାଇଛି। ମସଲା ମିଶନର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ମସଲା ଅଧୀନରେ ଆସୁଥିବା କ୍ଷେତ୍ରକୁ ଦ୍ୱିଗୁଣିତ କରିବା ତଥା ଚାଷୀମାନଙ୍କ ମଧ୍ୟରେ ଏହାର ଚାଷକୁ ଲୋକପ୍ରିୟ କରିବା। ରସୁଣ, ପିଆଜ, ଲଙ୍କା, ଧନିଆ, ଗୋଲମରିଚ, ହଳଦୀ, ଅଦା, ମେଥି ଆଦି ମସଲା ଫସଲ କାର୍ଯ୍ୟକ୍ରମ ଅଧୀନରେ 2024-25 ବର୍ଷରେ 67,064 ହେକ୍ଟର ଜମିରେ ଚାଷ କରାଯାଇଛି। ପନିପରିବା, ପନିପରିବାର ମୁଖ୍ୟ ଆୟୁଧ ହେଲା ଆଳୁ। ରାଜ୍ୟରେ ତଥା କେନ୍ଦ୍ରରେ ଆଳୁ ମିଶନ କରାଯାଇଛି। ଆଳୁ ଛଡ଼ା ବିଲାତି ଆଳୁ, କୋବି, ବନ୍ଧାକୋବି, ଫୁଲକୋବି, ଓଲକୋବି, କଞ୍ଚା ମଟର, ଲାଉ, ବୋଇତି କଖାରୁ, ପାଣି କଖାରୁ, କାକୁଡ଼ି, ଖମ୍ବ ଆଳୁ, ଛତୁ ଖୁବ୍ ଅର୍ଥକାରୀ ପରିବା। ଧନିଆ ପତ୍ର, ଗାଜର, ଶାଲଗମ, ବିଟ୍, ବାଇଗଣ, ସିମ୍ବ, ଭେରାଇଟି ଶାଗ, ଏହିସବୁ ପନିପରିବା ମଧ୍ୟ ବେଶ ଅର୍ଥକାରୀ ଫସଲ ହୋଇ ରହିଛି। ଫଳ ଚାଷ, ରସୁଆଳ ଫଳ ବଗିଚାକୁ ନିଜର ପଡ଼ିଆ ଜମିରେ ଯଦି ନବନିର୍ମାଣ କରିପାରିବା ତେବେ ଆମେ ଆମର ଅର୍ଥକୁ ଦ୍ୱିଗୁଣିତ ନିଶ୍ଚୟ କରିପାରିବା। ଆଞ୍ଚଳିକ ବଜାରଠୁ ଆରମ୍ଭ କରି ଦେଶ ବିଦେଶର ବଜାର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିପାରିବା। ଆମ୍ବ, ପଣସ, ସେଉ, ଅଙ୍ଗୁର, ନାସପାତି, ସପୁରୀ ପରି ଆହୁରି ଅନେକ ରସୁଆଳ ଫଳକୁ ଆମେ ନିଜେ ସୃଷ୍ଟି କରି ନିଜର ପକେଟକୁ ଗରମ କରିପାରିବା। ମାଛ ଚାଷ, ଜଳାଶୟ ଅନ୍ତର୍ଗତ ମାଛ ଚାଷ ମଧ୍ୟ ରାତି ପାହିଲା ବିଜନେସ୍। ନୈତିକ ଡେଲି ମାର୍କେଟକୁ ମାଛ ନିହାତି ଦରକାର। ରାଜ୍ୟ ସରକାରଙ୍କର ମତ୍ସ୍ୟ ବିଭାଗର ସାହାଯ୍ୟ ନେଇ ଭଲ ତଳିଆ ଜମିରେ ପୋଖରୀ ସୃଷ୍ଟି କରି ରୋହି, ଭାକୁଡ଼, ମିଢ, ମିରିକାଳି, ବାହାଲ ମାନେ ଦେଶୀ ମାଛର ଚାଷ ଆମେ ନିଶ୍ଚିତ କରିପାରିବା। ଆମ ରାଜ୍ୟରେ ବାଲେଶ୍ୱରର ଅନେକ ଚାଷୀ ଚିଙ୍ଗୁଡ଼ି ଚାଷ ପାଇଁ ବେଶ ତତ୍ପର ହୋଇ ଏକର ଏକର ଜମି ପୋଖରୀ ସୃଷ୍ଟି କରି ଚିଙ୍ଗୁଡ଼ି ଚାଷ କରୁଛନ୍ତି ଏବଂ ସୁଦୃଢ଼ ଭାବରେ ସରକାରୀ ପ୍ରୋତ୍ସାହନ ପାଉଛନ୍ତି। ଏହା ସମସ୍ତଙ୍କ ପାଇଁ ଜ୍ୱଳନ୍ତ ଉଦାହରଣ। କୁକୁଡ଼ା ବା ଘୁଷୁରୀ ଚାଷ, କୁକୁଡ଼ା ବା ଘୁଷୁରୀ ଯଦିଓ ପ୍ରାଣୀ ଅନ୍ତର୍ଗତ ତଥାପି ସ୍ନେହସାର ମାଂସ ପାଇଁ ବ୍ରଏଲର କୁକୁଡ଼ା ଆଉ ପୁଷ୍ଟିସାର ପାଇଁ ଦେଶୀ ଗଞ୍ଜା ବା କାଟୁଳି ମାଂସ ସହ ଘୁଷୁରୀ ମାଂସ ମଧ୍ୟ ଲାଭଜନକ। ଛେଳି ପାଳନ, କୃଷି ଓ ପଶୁପାଳନ ଅନ୍ତର୍ଗତ ଛେଳି ପାଳନ ମଧ୍ୟ ଅତ୍ୟନ୍ତ ଅର୍ଥକାରୀ। ଆଜିକାଲି ବଜାର ବ୍ୟବସ୍ଥାରେ 800 ଟଙ୍କା କିଲୋ ପ୍ରତି ଖାସି ମାଂସ ବିକ୍ରି ହେଉଛି। ଏହା ଯଦିଓ ପ୍ରାଣୀଜ ଚାଷ ତଥାପି ଏହା ନିତାନ୍ତ ଲାଭଜନକ। ମାନବିକ ସୁସ୍ଥତାର ପୁଷ୍ଟିସାର ଅଧିଗ୍ରହଣ ପାଇଁ ଖାସି ମାଂସ ପାଇଁ ଛେଳି ପାଳନ ଏକାନ୍ତ ଅପରିହାର୍ଯ୍ୟ ବଣିଜ। ଏହା ହେଲା ସାମଗ୍ରିକ ଚାଷ ବ୍ୟବସ୍ଥାର ସଂକ୍ଷିପ୍ତ ସମ୍ପୂର୍ଣ୍ଣ ରୂପରେଖ। ପୂର୍ବରୁ କୁହାଯାଇଛି ଯେ ଚାଷ ତରତର ବଣିଜ ମଠ, ଚାଷ ତରତର ବଣିଜ ମଠ। ଚାଷ କାର୍ଯ୍ୟରେ କେବେ କୌଣସି ବର୍ଷ ଚାଷୀମାନେ ହେଳା କରନ୍ତି ନାହିଁ। ମାତ୍ର ଚାଷ ବା ଫସଲର ଯଦି ବିକ୍ରି ବଟାରେ କୌଣସି ବାଧାବିଘ୍ନ ସୃଷ୍ଟି ହୁଏ ତେବେ ଚାଷୀକୁଳ ହତାଶିଆ ହୋଇଯାନ୍ତି। ବନ୍ୟା, ବାତ୍ୟାର ଅବେଳିଆ ତାଣ୍ଡବ ତଥା ଫସଲ ଅମଳ ବେଳର ବିପର୍ଯ୍ୟୟ ଚାଷୀଟିଏର ମେରୁଦଣ୍ଡ ହାଡ଼କୁ ଭାଙ୍ଗି ଦିଏ। ଧାନ ବେପାର ପାଇଁ ମଣ୍ଡିର ଆବଶ୍ୟକତା, ଅଭାବୀ ଧାନ ବିକ୍ରି ପାଇଁ ରାଜ୍ୟ ସରକାରଙ୍କର ଅକୁଣ୍ଠ ପ୍ରୋତ୍ସାହନ ଚାଷୀକୁ ଆନନ୍ଦ ଦେଇଥାଏ। ଧାନର ଅଭାବୀ ବିକ୍ରି ପାଇଁ ରାଜ୍ୟ ସରକାର 2,000 ରୁ 3,200 ପର୍ଯ୍ୟନ୍ତ ମଣ୍ଡି ରେଟ୍ ଛିଣ୍ଡେଇଛନ୍ତି। ଏଣୁ ରାଜ୍ୟରେ ଚାଷୀର ମେରୁଦଣ୍ଡ କିପରି ମଜବୁତ ହେବ ଏ ବାବଦରେ ସରକାର ତ ସତତ ଚେଷ୍ଟିତ ହେବେ, ତା ଛଡ଼ା ଜନଜାଗରଣ ଚାଷୀ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ଚାଷବାସର ଆବଶ୍ୟକତା ସମସ୍ତଙ୍କର ଏକାନ୍ତ ପ୍ରଣିଧାନ ଯୋଗ୍ୟ। ରୁଟି, କପଡ଼ା, ମକାନ ହିଁ ଏକାନ୍ତ ସତ୍ୟ। ଏଣୁ କଥିତ ଅଛି, ଚାଷ କାମ ଯାହାର ସବୁ ସୁଖ ତାହାର।
1: ହଉ, ଆଜି ଯାହା କଥାବାର୍ତ୍ତା ଆମେ ଶୁଣେଇଲୁ ତା ସହିତ ଗୀତ ଆଉ ଭଜନ ବି ତ ଶୁଣେଇଲୁ।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ଚକା ଚକା ଭଉଁରୀ ଚଳଚ୍ଚିତ୍ରରୁ। ଦେଦକଣ୍ଠରେ ଗାଇଛନ୍ତି ଶିଳ୍ପୀ ତପୁ ମିଶ୍ର ଏବଂ ଶରତ ନାୟକ।

ପରବର୍ତ୍ତୀ ଶିଳ୍ପୀ ଯୁଗଳ କଣ୍ଠରେ ଅନୁରାଧ ପଡ଼ୱାଲ ଏବଂ ଅଭିଜିତ ଚଳଚ୍ଚିତ୍ର ସମୟ ଖେଳୁଛି ଚକା ଭଉଁରୀ।

0: ଅଛି।
1: ଆଚ୍ଛା, ବେଳେ ବେଳେ ଶୋଇ ଉଠିଲା ବେଳେ ଗୋଡ଼ ହାତ ଥରିଲା ପରି ଲାଗେ, ବା ଯେମିତି ବଧିରା ହୋଇଗଲା ପରି ଲାଗେ, ଏହା କାର୍ପେଲ ଟନେଲ ସିଣ୍ଡ୍ରୋମର କିଛି ଲକ୍ଷଣ ହେଇପାରେ କି?
2: ଆଜ୍ଞା, ନିଶ୍ଚୟ ଏହା କାର୍ପେଲ ଟନେଲ ସିଣ୍ଡ୍ରୋମର ଲକ୍ଷଣ ହେଇପାରେ, କିନ୍ତୁ ଡାକ୍ତର ପରାମର୍ଶ ନେଇକି ଏହାର ଡାଇଗ୍ନୋସିସ୍ଟା ଆମେ ଠିକ୍ ଭାବେ ଜାଣିପାରିବା।
1: ତେବେ ଏହାର ଚିକିତ୍ସା ବ୍ୟବସ୍ଥା କ'ଣ ରହିଛି?
2: ପ୍ରଥମେ ଏହି ସିଣ୍ଡ୍ରୋମ ପାଇଁ କିଛିଟା ଏକ୍ସରସାଇଜ୍ କୁହାଯାଏ, ଯଦି ଏଇଟା ମାଇଲ୍ଡ ଲେବଲ୍ରେ ଥାଏ, ଓ ସ୍ନାୟୁଜନିତ ମେଡିସିନ୍ ଖାଇବା ପାଇଁ ଦିଆଯାଏ, ନର୍ଭ ରିଲେଟେଡ୍ ମେଡିସିନ୍ ଖାଇବା ପାଇଁ ଦିଆଯାଏ। ହାତକୁ ନ୍ୟୁଟ୍ରାଲ ପୋଜିସନ୍ ବା ସିଧା ରଖି ସେଥିରେ ଏକ ସ୍ପ୍ଲିଣ୍ଟ ବାନ୍ଧିବାକୁ କୁହାଯାଏ। ଯଦି ଏହା ସିଭିୟର ଆଡ଼କୁ ଯାଉଥିବ, ତାହେଲେ ଏକ ନନ୍ ସର୍ଜିକାଲ ପ୍ରୋସେସ୍ ମଧ୍ୟ ଅଛି, ଯେଉଁଥିରେ କି କର୍ଟିସନ୍ ଇଞ୍ଜେକ୍ସନ୍ ବା ଷ୍ଟିରଏଡ୍ ଇଞ୍ଜେକ୍ସନ୍ ଲୋକାଲ ସାଇଟ୍ରେ ଦିଆଯାଇକି ତାଙ୍କୁ ରିଲିଫ୍ କରାଯାଏ। ଯଦି ସିଭିୟରଟା ୱର୍ଷ୍ଟ କେସ୍କୁ ପଳାଏ, ତାହେଲେ ସର୍ଜିକାଲ ପ୍ରୋସେସ୍ ହିଁ ଲାଷ୍ଟ। ମେଡିଆନ୍ ନର୍ଭ ଉପରେ ଯେଉଁ ଚର୍ବି ଥାଏ କିମ୍ବା କମ୍ପ୍ରେସ୍ଡ ଥାଏ, ଯେଉଁ ଜିନିଷଟା ତାକୁ କମ୍ପ୍ରେସ୍ କରୁଥାଏ, ଆମେ ସେଇ ଜିନିଷକୁ ସର୍ଜରୀ ମାଧ୍ୟମରେ ଦୂର କରିଥାଉ।
1: ତେବେ ମ୍ୟାଡ଼ାମ, ଶଲ୍ୟ ଚିକିତ୍ସା ମାଧ୍ୟମରେ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହୋଇପାରେ କି?
2: ଆଜ୍ଞା, ହେଇପାରିବ। ଶଲ୍ୟ ଚିକିତ୍ସାରେ ବା ସର୍ଜରୀ ମାଧ୍ୟମରେ ଏହି ରୋଗର ଚିକିତ୍ସା ହେଇପାରିବ। ଏଣ୍ଡୋସ୍କୋପି ମାଧ୍ୟମରେ କରାଯାଏ, ଓପେନ୍ ସର୍ଜରୀ ବି କରାଯାଏ।
1: ତେବେ ମ୍ୟାଡ଼ାମ, ଏହି ରୋଗ ପାଇଁ କ'ଣ ପ୍ରତିକାର ବ୍ୟବସ୍ଥା ରହିଛି?
2: ପ୍ରତିକାର ପାଇଁ ଯଦି ଆମେ ବ୍ଲଡ୍ ସାମ୍ପଲ୍ରୁ ଜାଣିଲେ ଥାଇରଏଡ଼୍ ଅଛି ବା ହାଇପର୍ ଟେନ୍ସନ୍ ଅଛି ବା ଲୋକଟି ମୋଟା ଅଛି କିମ୍ବା ଆପଣଙ୍କର ଡାଇବେଟିକ୍ ପେସେଣ୍ଟ ଅଛି, ତ ଆମକୁ ଫାର୍ଷ୍ଟ ସେଗୁଡ଼ାକର ମେଡିକେସନ୍ କରିକି ତାକୁ କଣ୍ଟ୍ରୋଲ କରିବା ପାଇଁ ପଡ଼ିବ। ତାପରେ କୌଣସି ହେଭି ଜିନିଷକୁ ବେଶୀ ଟାଇମ୍ ଧରି ରଖିବା ଉଚିତ ନୁହେଁ। ସୂକ୍ଷ୍ମ କାର୍ଯ୍ୟ ଯେମିତିକି କମ୍ପ୍ୟୁଟରରେ ଟାଇପିଂ ବେଶୀ ଟାଇମ୍, କିମ୍ବା ଷ୍ଟିଚିଂ କିମ୍ବା ଆଙ୍ଗୁଳିର ଓଭର ୟୁଜ୍ ହେଉଛି ଯେମିତିକି ଟାଇପିଂ ଷ୍ଟିଚିଂ, ଏଥିରେ ମଧ୍ୟ ଗେପ୍ ଦେଇ କାମ କରିବା ଉଚିତ।
1: ତେବେ ମ୍ୟାଡ଼ାମ, ଯେଉଁ ରୋଗୀମାନେ ଏଥିରେ ପୀଡ଼ିତ, ସେମାନଙ୍କୁ କ'ଣ ପରାମର୍ଶ ଦେବେ ବା ସେମାନଙ୍କ ପାଇଁ କ'ଣ ବାର୍ତ୍ତା ରହିଛି?
2: ପରିଶେଷରେ ଏହା ବାର୍ତ୍ତା ଦେବି ଯେ ଆପଣଙ୍କ ଦେହରେ କୌଣସି ଅସୁବିଧା ହେଲେ ପ୍ରଥମେ ଏକ ଭଲ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନ ଇଚ୍ଛା କୌଣସି ମେଡିସିନ୍ କିମ୍ବା ଏକ୍ସରସାଇଜ୍ କରନ୍ତୁ ନାହିଁ।
1: କାର୍ପେଲ ଟନେଲ ସିଣ୍ଡ୍ରୋମ ପାଇଁ ଖାଦ୍ୟପେୟ ଉପରେ କିଛି ପ୍ରଭାବ ରହିଛି କି?
2: ଆଜ୍ଞା, ରହିଛି। କାର୍ପେଲ ଟନେଲ ସିଣ୍ଡ୍ରୋମ ଯେହେତୁ ଗୋଟେ ମୋଟା ଲୋକଙ୍କର ହେଇପାରେ, ତେଣୁ ଆମକୁ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଉଚିତ, ଯେମିତିକି ତେଲ ମସଲା କମ୍ ଖାଇବା ଉଚିତ, ଶ୍ୱେତସାର ଜିନିଷଠୁ ଆମକୁ ଦୂରେଇ ରହିବା ଉଚିତ। ଯେହେତୁ ଏହା ଏକ ନର୍ଭ ରିଲେଟେଡ୍ ପ୍ରୋବ୍ଲେମ୍, ଆମେ ଯଦି ଭିଟାମିନ୍ B12 ସପ୍ଲିମେଣ୍ଟ ନେବା, ତାହେଲେ ନର୍ଭ ଡ୍ୟାମେଜ୍ରୁ ବଞ୍ଚିଯାଇପାରିବା, କିଛି ମାତ୍ରାରେ ପେନ୍ରୁ ବି ରିଲିଫ୍ ପାଇପାରିବା। ଆଣ୍ଟିଅକ୍ସିଡେଣ୍ଟ ଥିବା ଖାଦ୍ୟ ପଦାର୍ଥ ଯେମିତିକି ଫଳ, ସାଇଟ୍ରିକ୍ ଫ୍ରୁଟ୍ସ ଯେଉଁଗୁଡ଼ାକି ଆମର କମଳା, ଲେମ୍ବୁ, କଞ୍ଚା ପନିପରିବା, ଶାଗ, ଏଗୁଡ଼ା ଖାଇଲେ ମଧ୍ୟ କାର୍ପାଲ ଟନେଲ ସିଣ୍ଡ୍ରୋମର କିଛି ଲକ୍ଷଣମାନଙ୍କଠୁ ଆମେ ଆରାମ ପାଇପାରିବା।
1: ଡାକ୍ତର ଦୀପିକା ମ୍ୟାଡ଼ାମ, ଆଜି ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆମ ଶ୍ରୋତାବନ୍ଧୁମାନଙ୍କୁ କାର୍ପେଲ ଟନେଲ ରୋଗର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପଦ। ଆଜିର ଆଲୋଚନାର ବିଷୟ ଥିଲା କାର୍ପେଲ ଟନେଲ ସିଣ୍ଡ୍ରମ। ଆଲୋଚନା କରିଥିଲେ ଆୟୁଷ ଡାକ୍ତର ଦୀପିକା ସାହୁ ଏବଂ ତାଙ୍କ ସହ ଥିଲେ କନକ ମଞ୍ଜରୀ ପାରିଖ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଏଥିରେ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଟି ନେଇଛୁ ଚିଙ୍ଗାରୀ କୈ ଭଡ଼କେ ଚଳଚ୍ଚିତ୍ରରୁ। ଗାଇଛନ୍ତି ଶିଳ୍ପୀ କିଶୋର କୁମାର।

ଶେଷ ହେଲା କାର୍ଯ୍ୟକ୍ରମ ଗୀତ ଅତୀତ। ଗୀତଟି ନେଇଥିଲୁ ଚିଙ୍ଗାରୀ କଇ ଭଡ଼କେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଥିଲେ ଶିଳ୍ପୀ କିଶୋର କୁମାର। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଟିକିଏ ପରେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10ଟା। ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମରେ ଦାସକାଠିଆ। ଶୀର୍ଷକ ସୂର୍ଯ୍ୟକାନ୍ତି ବିବାହ। ପରିବେଷଣ କରିଛନ୍ତି ଶିଳ୍ପୀ ବାଞ୍ଛାନିଧି ବାରିକ ଏବଂ ତାଙ୍କର ସାଥୀ କଳାକାରମାନେ।

ଭାଙ୍ଗି ଯାଇଛି। ଏ ସମୟରେ ହେଲା କଣ? ଏ ସମୟରେ ହେଲା କଣ? ଏ ଯେ ପ୍ରମାଣ କରି ଦଉଛନ୍ତି।

0: ଯେତେବେଳେ ଆସିଗଲା ପ୍ରଭାତ ସକାଳ ସନ୍ଧ୍ୟା ଆସିକିରି ଉଭୟଙ୍କର ମିଳନ ହେଇଗଲା। ଏଣେ ହେଇଛି କଣ? ରାଣୀଙ୍କ ଗର୍ଭରୁ କନ୍ୟାଟିଏ ଜନ୍ମ ହେଲେ ସୂର୍ଯ୍ୟକାନ୍ତି ସବୁ ଗୁଣରେ ପରିପୂର୍ଣ୍ଣ ହେଲେ ହେଲା କଣ? ଯେତେବେଳେ ଆସି ପହଞ୍ଚି ଯାଇଛି ଏଣେ ହେଇଛି କଣ? ପୁଷ୍ପ ଉଦ୍ୟାନରେ ସୂର୍ଯ୍ୟକାନ୍ତି ଭ୍ରମଣ
1: କରୁଛି, ଯୁବତୀ ହେଇଗଲାଣି, ବୁଲୁଛି।
0: ସହଚରୀ ମାନେ ଅଛନ୍ତି, ଏ ସମୟରେ ହେଲା କଣ?

ସହଦରୀ ମାନଙ୍କୁ, ମୁଁ ଗୁରୁଜନ ମାନଙ୍କୁ ଦେଖିଲେ ମୁଁ ନତମସ୍ତକ ହେଇଯାଉଛି, ଏ ସମୟଟା ଏମିତି ଆସିଛି। ହେଲେ ସେ ସହଦରୀ ମାନେ କଣ ବୁଝେଇଲେ, ଶଶିରେ କାଶୁରେ କାହାରାବଳୀ ଚିତ୍ରାବଳୀ ପ୍ରେମାବଳୀ ସୁଶିଳା ମାଳା କଳ୍ପନା ତାଙ୍କୁ ଉଦ୍ବୋଧନ ଦେଲେ।

0: ରାବଣ କଣ କଲା
1: ଅଶୋକ
0: ପରିପାରିଲାନି ଝୁରିକିରି ମରିଗଲା ଏ ସମୟରେ ହେଇଛି କଣ ଉଭୟଙ୍କର ଏ ମନ୍ତ କଥୋପ କଥନ ସେତେବେଳେ ଦୂରକୁ ଦୁଇ ଦିନ ଜଣ ଶୁଣି ଦେଲା ଜାଣ ଆନନ୍ଦ ହୋଇଲେ।

ଶିଲା ଘିଅ ମାଠିଆ ପରି ନାରୀ ଜାତି ଜଣ୍ଡା ଅଗ୍ନି ପରି ପୁରୁଷଙ୍ଗମତି ଏମନ୍ତ କହି ଅନ୍ତର ଧ୍ୟାନ ହୋଇ ବୋଲି ଚିତ୍ରସନ ଏ କଥା ଗୁଡାକ ନାରଦ ଦେଖୁଥିଲେ ହଁ।

0: ଏଣେ ଝିଅ ମନ ମତେ ବରଣ କରିଦେଇଛି ଗୋଟିଏ, ହେଲେ ବାପାକୁ ଯେତେବେଳେ ଶଶୁରୀ ମାନେ ଯାଇକିରି ଜଣେଇଦେଲେ ରାଣୀଙ୍କି ଘର କଥା ତ ଗୁପ୍ତ ଭାବରେ ନିର୍ବାହ ନ କରି ସେ ନିରବ କରିଦେଲେ, କହିଲେ ହଉ ତା ପାଇଁ ଯୋଗାଡ଼ କଲେ ତାଙ୍କର କାନ୍ତା ସ୍ୱାମୀଙ୍କି ଜଣେଇଦେଲେ ଏଇଭଳିଆ ଝିଅର ଆସି ସମୟ ହେଇଗଲା, ଆପଣ ବ୍ୟବସ୍ଥା କର
1: ଝିଅ ଘିଅ ସାଇଥିଲେ ପିମ୍ପୁଡ଼ି ଲାଗିବ ଶୀଘ୍ର।
0: ଏ କଥା ଯେତେବେଳେ କହିଦେଇ ଶିଶୁପାଳ ଅଙ୍ଗୀକାର କଲେ, କହିଲେ ମୁଁ ବନ୍ଦୋସ୍ତ କରିଦେଇଛି। ମଗଧ ଦେଶର ଜରାସନ୍ଧ ବୀର ତାଙ୍କ କୁମର ସହଦେବ ବୀର ତାଙ୍କ ବିବାହ କରିଦେବା ପାଇଁ ସ୍ଥିର କରିଅଛି ସୁନ୍ଦର ଚନ୍ଦ୍ରମୁଣି। ଆନନ୍ଦ ହୋଇଗଲି ଏ କଥା ଗୁଡା।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ଦାସକାଠିଆ ସୂର୍ଯ୍ୟକାନ୍ତି ବିବାହ ପରିବେଷଣ କରିଥିଲେ ଶିଳ୍ପୀ ବାଞ୍ଛାନିଧି ବାରିକ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଗୁଡ଼ିକ ନେଇଛୁ କ୍ୟା ଏହି ପ୍ୟାର୍ ହେ ଚଳଚ୍ଚିତ୍ରରୁ।